ଆକାଶବାଣୀ ବ୍ରହ୍ମପୁର, ଆଜି ଶୁକ୍ରବାର, ଓଡ଼ିଶା 48 ଶତାବ୍ଦ ବୈଶାଖ 24 ଦିନ 2026 ମସିହା ମେ ମାସର 15 ତାରିଖ। ସମାବର୍ତ୍ତନ ଷ୍ଟୁଡ଼ିଓ ଖୋଳିରେ ସକାଳ 5:58:45 ଶ୍ରୋତାବନ୍ଧୁ ଆପଣଙ୍କୁ ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଏହି ଅଧିବେଶନ। ଆପଣଙ୍କ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗା ହର୍ଜ ଓକେ। ଆପଣ ଠିକ୍ ଆକାଶବାଣୀ କାର୍ଯ୍ୟକ୍ରମକୁ ପ୍ରସାର ଭାରତୀ ମୋବାଇଲ୍ ଆପ୍, ନ୍ୟୁଜ୍ ଅନ୍ ଏୟାର ଆପ୍ ରେଡ଼ିଓ ଏବଂ ଅନ୍ଲାଇନ୍ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି।

ଜୀବନ ଏକ ସୁନ୍ଦର ଅବସର। ଏହି ଅବସରକୁ ସାର୍ଥକ କରିବାକୁ ହେଲେ ଆମକୁ ପ୍ରତ୍ୟେକଙ୍କ ସହିତ ପ୍ରୀତି ମୈତ୍ରୀ ସମ୍ପର୍କରେ ଯୋଡ଼ିବାକୁ ହେବ, ତାହେଲେ ଯାଇ ଏ ଜୀବନ ସୁରକ୍ଷିତ ହୋଇ ଉଠିବ, ଏ ଦୁନିଆ ହସି ଉଠିବ। ସମୟ ସକାଳ 6 ବଜେକୁ ଯାଉଛୁ ଶୁଣିବା ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରେଳଗାଡ଼ି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ସକାଳରେ ପୁଣ୍ୟବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ। ଆସନ୍ତୁ ଆଜିର ଦିନଟିକୁ ପବିତ୍ରତାର ଭରି ଦେବା ସକାଶେ ଆରମ୍ଭ କରିବା ଆଜି ସକାଳର ଭକ୍ତିଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି।

ସୀତା ଜଗତରନାଥ ଶ୍ରୀ ଜଗନ୍ନାଥ ଆମର ଅତି ପ୍ରିୟ ଜଗତ ବନ୍ଧୁ ଜଗବନ୍ଧୁ ତାଙ୍କରି ପାଖରେ ନିଜକୁ ସମର୍ପିଥିଲେ ଜୀବନ ସାର୍ଥକ ହୋଇଯାଏ ସୁରକ୍ଷିତ ହୋଇଯାଏ ମହକିତ ହୋଇଯାଏ ଆସନ୍ତୁ ତାଙ୍କୁ ମନରେ ଧାରଣ କରିବା ଏବଂ ଏ ଜୀବନ ତାଙ୍କରି ପାଇଁ ସମର୍ପଣ କରିବା।

ସକାଳ ସକାଳ ତାଙ୍କୁ ଟିକେ ଦର୍ଶନ ନକଲେ ମନ ଭଲ ଲାଗେନି, ଦିନଟା ସମ୍ପୂର୍ଣ୍ଣ ହୁଏନି। ଆସନ୍ତୁ ସେହି ପରମ ପ୍ରେମମୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା, ତାଙ୍କରି ଆଶିଷ ନେବା।

ଦୂରରୁ ନୀଳଚକ୍ରଙ୍କୁ ଦେଖିଦେଲେ ମନଟା ଖୁସି ହୋଇଯାଏ। ପ୍ରଭୁଙ୍କ ସହ ଏକାକାର ହେବାର ସୂଚନାଟେ ସଞ୍ଚରିଯାଏ। ମନ୍ଦିରେ ପ୍ରବେଶି ମନର କଥା ଶ୍ରୀଜଗନ୍ନାଥଙ୍କୁ ଜଣାଇବା ପାଇଁ ପଥ ପ୍ରସ୍ତୁତ ହୋଇଯାଏ। ସତରେ କେତେ ସୁନ୍ଦର ସେହି ନୀଳଚକ୍ର, କେତେ ସୁନ୍ଦର ତାଙ୍କରି ସେହି ହସ୍ତପ୍ରସାରି ପାଖକୁ ନେବାର ଆକର୍ଷଣ। ଆସନ୍ତୁ ଶ୍ରୀଜଗନ୍ନାଥଙ୍କୁ ଭେଟିବା।

ହେ ପ୍ରଭୁ, ହେ ଶ୍ରୀ ଜଗନ୍ନାଥ, ସବୁ ତ ଆପଣ ଦେଇଛନ୍ତି, ଆଉ କିସ ବା ମାଖିବି। ତୁମେ ସଦୈବ ମୋରି ମନରେ ରୁହ, ହୃଦୟରେ ବସିଥାଅ, ଏତେ ହିଁ କାମନା କରୁଛି।

ସମଗ୍ର ମାନବ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏ ସଂସାରରେ ଦୁଇଟି ଜିନିଷ ପାଇବା ଆଶାରେ ଜୀବନ ପରିଚାଳିତ କରିଥାଏ। ଏ ଦୁଇଟି ହେଉଛି ଶ୍ରେୟ ଓ ପ୍ରେୟ। ଶ୍ରେୟ ସାଧନା ସାଧ୍ୟ, ପ୍ରେୟ ସହଜ ସାଧ୍ୟ। ଶ୍ରେୟ ପାରମାର୍ଥିକ ଭଗବତ ଚିନ୍ତନ ଉପରେ ଆଧାରିତ, ପ୍ରେୟ ବିଷୟ ଭୋଗ ଉପରେ ଆଧାରିତ। ସାଧାରଣ ମଣିଷ ପ୍ରେୟ ମାର୍ଗଟିକୁ ବାଛି ନେଇଥାନ୍ତି। ଆହାର, ଭୟ, ନିଦ୍ରା, ମୈଥୁନ ସେମାନଙ୍କର ଜୀବନ। ଇନ୍ଦ୍ରିୟମାନଙ୍କୁ ବିଷୟ ଅଭିମୁଖୀ କରି ବସ୍ତୁ ଓ ସମ୍ପର୍କମାନଙ୍କ ଭୋଗରେ ସମଗ୍ର ଜୀବନ କଟାଇ ଦିଅନ୍ତି। ଏହି ପ୍ରକାର ଭୋଗ ମାନବ ଇତର ଅନ୍ୟାନ୍ୟ ପ୍ରାଣୀ ମଧ୍ୟ କରନ୍ତି। ତେବେ ମନୁଷ୍ୟ ଓ ପଶୁ ମଧ୍ୟରେ ଅନ୍ତର ରହିଲା କେଉଁଠି? ଅନ୍ତର ହେଉଛି ମନୁଷ୍ୟ ଏକ ବିବେକୀ ପ୍ରାଣୀ। ବୁଦ୍ଧିର ପ୍ରୟୋଗ ଦ୍ୱାରା ତାର ଜୀବନ ପରିଚାଳିତ ହୋଇଥାଏ। ଭଲ ମନ୍ଦ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, କରଣୀୟ ଅକରଣୀୟ ଇତ୍ୟାଦି ବିଚାର କରିବାର ସାମର୍ଥ୍ୟ ମନୁଷ୍ୟର କେବଳ ଥାଏ। ଶ୍ରେୟ ମାର୍ଗରେ ଜୀବନ ବିତାଇଲେ ଆନନ୍ଦ, ତୃପ୍ତି, ଶାନ୍ତି ଓ ପୂର୍ଣ୍ଣତା କେବଳ ଏହି ଜନ୍ମ ପାଇଁ ଉପଲବ୍ଧ ହୋଇନଥାଏ, ପରଜନ୍ମ ପାଇଁ ପୁଞ୍ଜି ଖଟାଇଥାଏ। ବିଷୟ ଭୋଗରେ ଆନନ୍ଦ ଖଣ୍ଡିତ ଓ ବିଚ୍ଛିନ୍ନ, କିନ୍ତୁ ଶ୍ରେୟ ପ୍ରାପ୍ତିର ଆନନ୍ଦ ଅଖଣ୍ଡ ଓ ନିରବିଚ୍ଛିନ୍ନ। ଶ୍ରେୟ ଲକ୍ଷ୍ୟରେ ପହଞ୍ଚିବା ମାର୍ଗ କଷ୍ଟସାଧ୍ୟ ଓ ଦୃଢ଼ ମନୋବଳ ଉପରେ ନିର୍ଭର କରେ। ଏହି ମାର୍ଗରେ ଗତି କରିବା ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ସାଧକ ତାର ସାଧ୍ୟବସ୍ତୁ ପ୍ରାପ୍ତି ପର୍ଯ୍ୟନ୍ତ ଦୃଢ଼ ଓ ଧୈର୍ଯ୍ୟଶୀଳ ହୋଇ ଚାଲିଥାଏ। ଲକ୍ଷ୍ୟସ୍ଥଳରୁ ସେ କେବେ ବିଚ୍ୟୁତ ହୋଇନଥାଏ। ପୁରାଣ ବର୍ଣ୍ଣିତ ନଚିକେତା, ଧ୍ରୁବ, ପ୍ରହ୍ଲାଦଙ୍କ ପରି ଚରିତ୍ରର ଉଦାହରଣ ନିଆଯାଇପାରେ। ଶ୍ରେୟ ମାର୍ଗରେ ସାଧକ ସାଧ୍ୟ ସାଧନା ମଧ୍ୟରେ ଉପଯୁକ୍ତ ସମନ୍ୱୟ ଆବଶ୍ୟକ। ଏହି ମାର୍ଗରେ ରାମାୟଣରେ ସୀତାଠାବ ପ୍ରସଙ୍ଗରେ ହନୁମାନଙ୍କ ଭୂମିକା ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ। ବାନରରାଜ ସୁଗ୍ରୀବଙ୍କର ଆଦେଶ ପାଇ ଅତୁଳିତ ବଳର ଅଧିକାରୀ ବୀର ହନୁମାନଙ୍କର ଲଙ୍କା ଗମନ ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବିଘ୍ନମାନ ଦେଖାଦେଇଛି। ପ୍ରଥମେ ସାଗର ଗର୍ଭରେ ଲୁକାୟିତ ଭାବେ ଥିବା ମୈନାକ ପର୍ବତ ହନୁମାନଙ୍କୁ ପଥଶ୍ରମରୁ ବିଶ୍ରାମ ଦେବା ଛଳରେ ତାଙ୍କର ଗତିରୋଧ କରିବା ପାଇଁ ଉଦ୍ୟମ କରିଛି। ହନୁମାନ ତାଙ୍କର ଆତିଥ୍ୟ ସ୍ୱୀକାର କରି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଶ୍ରୀରାମଙ୍କର କାର୍ଯ୍ୟ ଶେଷ ନ କରି ମୁଁ କେଉଁଠି ବିଶ୍ରାମ ନେଇପାରୁଛି? ଦେବତାମାନେ ହନୁମାନଙ୍କର ନିଷ୍ଠା ଓ ଏକାଗ୍ରତାକୁ ପରୀକ୍ଷା କରିବା ପାଇଁ ସୁରସ ନାମକ ଏକ ବିରାଟ ସର୍ପକୁ ତାଙ୍କ ଯାତ୍ରାପଥକୁ ଓଗାଳିବା ପାଇଁ ପଠାଇଛନ୍ତି। ସୁରସା ହନୁମାନଙ୍କୁ ଖାଇବାକୁ କହିବାରୁ ହନୁମାନ ରାମଙ୍କ କାର୍ଯ୍ୟ ସରିଲେ ଖାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ସୁରସା ତତ୍କ୍ଷଣାତ୍ ଗିଳିଦେବାକୁ ଇଚ୍ଛା କରି ମୁଖ ବିସ୍ତାରିତ କରିବାକୁ ଲାଗିଲେ ଓ ହନୁମାନ ମଧ୍ୟ ଶ୍ରୀରାମଙ୍କର ଅପାର ଶକ୍ତି ପାଇ ବଢ଼ିବାକୁ ଲାଗିଲେ। ସୁରସା ଯେତେବେଳେ 100 ଯୋଜନ ପାଟି ବିସ୍ତାର କଲା, ହନୁମାନ ଅତି କ୍ଷୁଦ୍ର ରୂପ ହୋଇ ପାଟି ମଧ୍ୟରେ ପ୍ରବେଶ କରି ବାହାରି ଆସିଲେ। ଏହି କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ସେ ତାଙ୍କର ବଳ, ବୁଦ୍ଧି ତଥା ପ୍ରତ୍ୟୁତ୍ପନ୍ନ ମତିର ପରିଚୟ ଦେଇଥିଲେ। ଯାତ୍ରା ପଥରେ ଆକାଶରେ ଉଡ଼ୁଥିବା ଗୋଟିଏ ମାୟାବୀ ରାକ୍ଷସୀକୁ ମଧ୍ୟ ହନୁମାନ ନିହତ କରିଥିଲେ। ସାଗର ଲଙ୍ଘନ କରି ଲଙ୍କା ଦୁର୍ଗରେ ପହଞ୍ଚି ଲଙ୍କଦେବୀଙ୍କର ପ୍ରତିରୋଧକୁ ସେ ପ୍ରତିହତ କରିଥିଲେ। ଲଙ୍କଦେବୀ ହନୁମାନଙ୍କର ପଥ ଓଗାଳି ଲଙ୍କାନଗର ମଧ୍ୟରେ ପ୍ରବେଶ କରିବାକୁ ଦେଇନଥିଲା। ହନୁମାନଙ୍କର ଏକ ଶକ୍ତ ମୁଥମାଡ଼ରେ ରକ୍ତାକ୍ତ ହୋଇ ହନୁମାନଙ୍କର ବଳକୁ ପ୍ରଶଂସା କରି ନଗର ମଧ୍ୟକୁ ଛାଡ଼ି ଦେଇଥିଲା। ସୀତାଠାବର ଦିବ୍ୟ ସନ୍ଦେଶ ନେଇ ପ୍ରଭୁଙ୍କ ନିକଟକୁ ଫେରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ହନୁମାନଙ୍କର ସୀତାଠାବ ପ୍ରସଙ୍ଗ ନୁହେଁ, ଏହି ଅନୁଚିନ୍ତାର ଆଧାରରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ପ୍ରେରଣା ପାଇଥାଏ। ସାହସ, ଧୈର୍ଯ୍ୟ, ବଳ, ସ୍ଥିରତା, ଦୃଢ଼ତା, ନିଷ୍ଠା ପରି ଗୁଣଗୁଡ଼ିକ ଲକ୍ଷ୍ୟ ହାସଲ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ତାର ଜୀବନ ପଥରେ ଏହି ପ୍ରକାର ଏକ ଆଦର୍ଶକୁ ପାଥେୟ କରି ତାର ଶ୍ରେୟ ବା ଲକ୍ଷ୍ୟସ୍ଥଳରେ ସମସ୍ତ ପ୍ରକାର ବିଘ୍ନ ପ୍ରତିବନ୍ଧକକୁ

0: ଅତିକ୍ରମ କରି ପହଞ୍ଚିପାରିବ, ତାହା ସାଂସାରିକ ବା ପାରମାର୍ଥିକ ହୋଇପାରେ। ସତ୍ୱଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଏହା ବିଶେଷ ସହଜ ସାଧ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ନୃସିଂହ ଶରଣ ମଲ୍ଲିକ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗା କୂଳରେ ବସିଲେ।

ସେ ନାଟ୍ୟଧାରା ଆଜି ଏକମ ସମୟରେ ପ୍ରହ୍ଲାଦ ନାଟକର ଅଷ୍ଟମ ଭାଗ ପରିବେଷଣ କରିଛନ୍ତି ଗୁରୁନାଥ ସାହୁ ଏବଂ ସାଥୀ। ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 32ତମ ଭାଗ ଶୁଣିବେ ସନ୍ଧ୍ୟା 6:15, 6:25 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟି। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 6:30, ଆଜିର ପ୍ରସଙ୍ଗ 6:55। ରାତି 7:00 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲ 7:25। ରାତି 7:30 ରହିଛି ଆମର କୃଷି ସଂସାର କାର୍ଯ୍ୟକ୍ରମ, ଯେଉଁଥିରେ ହାଲଚାଲରେ ଶୁଣିବେ ଖରାଦିନିଆ ଚାଷବାସ। ଚାଷୀ ଭାଇଙ୍କ ପାଇଁ ରହିଛି ତଳି ପକାଇବା ଆଗରୁ ଜମିରେ ଧନିଚା ଚାଷ, ଏ ସମ୍ପର୍କରେ ଗିରିଆର ବାଲାଜୀ ଦଳାଇଙ୍କ ସହିତ କଥାବାର୍ତ୍ତା ଶୁଣିବେ ଏବଂ ପରେ ସଫଳ ଚାଷୀ ରାଳବର ବିଚିତ୍ର ଦଳାଇଙ୍କ ସହିତ ମଧ୍ୟ କଥାବାର୍ତ୍ତା ଶୁଣିବେ। ରାତି 8:00 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ, ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ 8:15, 8:30 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଗୀତ ଓ ଗଜଲ ରାତି 10:00 ଏବଂ 10:30 ରହିଛି ଏକକ କଥାଚିତ୍ର ଗୀତରେ ଗୋଟିଏ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ। ତାହେଲେ ଏସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ରହପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ତାପରେ ଶୁଣିବେ ଓଡ଼ିଆର ସମ୍ବାଦ। ଏଲେଗ୍ରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ରଖିବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି,
1: ତ ଆମେ ଗୋଟେ ନୂଆ ଜିନିଷ ଆରମ୍ଭ କରିଛୁ ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା। ତ ଆମେ ଅନଲାଇନରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ ବଡ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନଲାଇନରେ ଆମକୁ ପ୍ରେଜେଣ୍ଟ କରନ୍ତି ଆଉ ସବୁ ସେକ୍ରେଟାରୀ ତାପରେ ଦେଖନ୍ତି ଯେ ଏଇଟା କଣ ଭଲ ଫିଜିବଲ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା। ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500 ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69 ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ 5% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ହସ୍ତଶିଳ୍ପର ସୁରକ୍ଷା ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5 ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ 7 ଶ୍ରେଣୀରୁ ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ମଧ୍ୟରେ ତାପମାତ୍ରା 2-4 ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର

0: ଦେବେଦୀ।
1: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହେଇପାରୁଛି। ଏଥିପାଇଁ ଦୁଇଟି ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହେଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ, ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହେଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି, ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା। ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହେଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହଉ, କିଡ଼ନୀ ହଉ କିମ୍ବା ଅନ୍ତନାଳୀ ହଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ ଦୁଇ ତିନୋଟି ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି, ଏସବୁ ପାଇଁ କି ଆବଶ୍ୟକୀୟ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2-3-4 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରାଇବେ। ଏହି ଦୁଇଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥିନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
0: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ UG ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ

0: କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ି ପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ୍ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ୍, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶିର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବା ବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡଭାନ୍ସ ଅଥରାଇଜେସନ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି, ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 200 କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111 ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଆପଣ ପୁଣିଥରେ ସ୍ୱାଗତ କରୁଛି ଆମର କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି FM ବ୍ୟାଣ୍ଡର 110।

ଗୋପାଳକୃଷ୍ଣଙ୍କ ରଚନାରୁ ଚମ୍ପୁ ଶୁଣିଲା ପରେ ଏଥର ଶୁଣିବା ଛାନ୍ଦଟିଏ ଗାଇଛନ୍ତି ଭିକାରୀ ଚରଣ ବଳ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ହୃଦୟରେ କଥା ହିଁ ନିଆରା। କେତେବେଳେ ଏହା କାହାକୁ ଆପଣାର କରିନିଏ ଜଣାପଡ଼େନି, ଆଉ ଯେତେବେଳେ ଜଣାପଡ଼େ ତାକୁ ନ ପାଇଲେ ରହି ହୁଏନି।

ହୃଦୟରେ ଯେତେବେଳେ ଜଣଙ୍କର ପ୍ରତିଛବି ପ୍ରତିଫଳିତ ହୁଏ, ତା କଥା ହିଁ ଭାବିବାକୁ ଭଲ ଲାଗେ। ତାରି ସହିତ ହିଁ ସବୁ ମୁହୂର୍ତ୍ତ କାଟିବାକୁ ଇଚ୍ଛା ହୁଏ, ତାରି ହିଁ ସ୍ୱପ୍ନ ଦେଖିବାକୁ ମନ କହେ।

0: ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଥିନିମନ୍ତେ ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛି ଆପଣଙ୍କର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହେଲୋ ଡକ୍ଟର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ପ୍ରକାର ତଥ୍ୟ ଆପଣଙ୍କୁ ପ୍ରଦାନ କରିଥାଉ। ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ତା'ର ନିରାକରଣ ନିମନ୍ତେ ଆମର ବିଶେଷଜ୍ଞମାନେ ଆସି ଆମକୁ ପରାମର୍ଶ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆମେ ବିଷୟବସ୍ତୁ ରଖିଛୁ ମହିଳାଙ୍କର PCOD କ'ଣ ଓ ତା'ର ପ୍ରତିକାର କ'ଣ। ଏହି ସମ୍ପର୍କରେ ଆମକୁ ପରାମର୍ଶ ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡକ୍ଟର ଅନୁରାଧା ମିଶ୍ର। ଆମେ ସ୍ୱାଗତ କରିବା ଆମର କାର୍ଯ୍ୟକ୍ରମକୁ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର, ଧନ୍ୟବାଦ ମୋତେ ନିମନ୍ତ୍ରଣ ଦେଇଥିବାରୁ।
0: ମ୍ୟାଡ଼ାମ କଥା ହେଉଛି, ଥରେ ମୁଁ ଯାଇଥିଲି ଗୋଟେ ଗାଇନିକ୍ ସ୍ପେଶାଲିଷ୍ଟଙ୍କ ପାଖକୁ। ସେଠି ବସିଥିବା ସମୟରେ ଏମିତି ଲାଇନ୍ ତ ଲାଗିଛି, ତଥାପି ମ୍ୟାଡ଼ାମ ଯେହେତୁ ମୋର ଟିକେ କ୍ଲୋଜ୍ ଅଛନ୍ତି ତାଙ୍କ ପାଖରେ ବସିଥିବା ସମୟରେ ଗୋଟେ ମାଆ ଝିଅ ଆସିକି କଥା ହେଉଥିଲେ ମ୍ୟାଡ଼ାମଙ୍କ ସହିତ। ମାଆ ପୁରା ବ୍ୟସ୍ତ, ଝିଅ ବି ପୁରା ବ୍ୟସ୍ତ। କ'ଣ ହେଇଛି ଡାକ୍ତର ପଚାରିଲେ, ଯେ ନା ମୋ ଝିଅର PCOD ହେଇଛି। ଆରେ PCOD କ'ଣ ଜାଣିଛ? ନ ଜାଣିକି ସେ ମାଆ ପୁରା ବ୍ୟସ୍ତ ହେଇକି କାନ୍ଦ କନ୍ଦୁଣି ହେଇକି କହୁଛନ୍ତି ଯେ ମୋ ଝିଅର ଏମିତି ଏମିତି PCOD ଅଛି ବୋଲିକି ଡକ୍ଟର କହିଲେ, ଆଉ ତା'ର ଛୁଆ ହେବନି ବୋଲିକି ସେ ପୁରା କାନ୍ଦ କାନ୍ଦ ହେଇଯାଇଥିଲେ। ହେଲେ ପ୍ରକୃତରେ ଏଇ ଯେଉଁ PCOD କଥା ଆମେ କହିଲେ, ଯେଉଁ ମାଆ ଝିଅ ଟିକେ ବ୍ୟସ୍ତ ବିବ୍ରତ ଦେଖାଯାଉଥିଲେ, ତ ଏଇ ସମ୍ପର୍କରେ ଆମେ ଜାଣିବା ପାଇଁ ବୋଲିକି ପ୍ରଥମ ପ୍ରଶ୍ନ ରହିବ, PCOD କ'ଣ ମହିଳାମାନଙ୍କର, ଆଉ ଏଇ PCOD ଲକ୍ଷଣ କ'ଣ ଗୁଡ଼ିକ?
1: PCOD ହେଉଛି ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍, ଏବେ ତାକୁ PCOS କୁହାହେଉଛି, ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍। କାରଣ ଏଇଟା ମଲ୍ଟିପୁଲ ବହୁତ ଗୁଡ଼େ ଡିଜିଜ୍କୁ ବହୁତ ଗୁଡ଼େ ତା'ର କମ୍ପ୍ଲେକ୍ସ, ତା'ର ପାଥୋଫିଜିଓଲୋଜି, ତା'ର କାରଣଟା ଜେନେଟିକ୍ ହେଇଥାଇପାରେ, ଆମର ଯେଉଁ ପ୍ଲାଷ୍ଟିକ୍ର ବେଶୀ ବ୍ୟବହାର ଯୋଗୁଁ, ଏନ୍ଭାରମେଣ୍ଟାଲ୍ ପଲ୍ୟୁସନ୍, ଏସବୁ କିଛିଟା କାରଣରୁ ସେଇଟା ଆଜିକାଲି ବହୁତ 70% ଝିଅମାନଙ୍କ କ୍ଷେତ୍ରରେ ସେଇଟା ଦେଖାଯାଉଛି। ସେଇଟା ପର୍ଟିକୁଲାର ଏଜ୍ ଗ୍ରୁପ୍ରେ ପର୍ଟିକୁଲାର କମ୍ପ୍ଲିକେସନ୍ କରିବ, ଯେମିତି ଆଡୋଲେସେଣ୍ଟ ଏଜ୍ ଗ୍ରୁପ୍ 18 ଝିଅ ପର୍ଯ୍ୟନ୍ତ ସେମାନଙ୍କର ଏକ୍ସେସ୍ ୱେଟ୍ ଗେନ୍, ଇରେଗୁଲାର ସାଇକେଲ, ଗଡ଼ି ଗଡ଼ି ହେବ ପିରିୟଡ଼ଟି, ଏକ୍ସେସ୍ ବ୍ରଣ ବାହାରିବ ମୁହଁରେ, ହେୟାରଫଲ୍ ହେବ, ମେଲ୍ ପ୍ୟାଟର୍ନ ବାଲ୍ନେସ୍, ଯେମିତି ଫ୍ରଣ୍ଟ ଚୁଟି ଗୁଡ଼ାକ ଝଡ଼ିଯିବ, ବେକ ଫେକ କଳା ପଡ଼ିବ, ସ୍କିନ୍ ଟ୍ୟାକ୍ସ ଆସିବ, ଛୋଟ ଏଜ୍ରୁ ଡାଇବେଟିସ୍ ଷ୍ଟାର୍ଟ ହୋଇଯିବ, ଟ୍ରଙ୍କାଲ ଓବେସିଟି, ତାଙ୍କର ପେଟ ଅଣ୍ଟା ପାଖଟା ବେଶୀ ମୋଟା ରହିବ ଗୋଡ଼ ହାତ ଅପେକ୍ଷା, ସେଇଟା ଆଡୋଲେସେଣ୍ଟ ଏଜ୍ ଗ୍ରୁପ୍ରେ ଦେଖାଯିବ। ପୁଣି ରିପ୍ରଡକ୍ଟିଭ୍ ଏଜ୍ ଗ୍ରୁପ୍ ଯେତେବେଳେ ବାହାଘର ହୋଇଯିବ, ପ୍ରେଗନେନ୍ସି ରହିବାରେ ପ୍ରୋବ୍ଲେମ୍ ହେବ, ଇନଫର୍ଟିଲିଟି ହେବ, ପ୍ରେଗନେନ୍ସି ରହିଲେ ବି ସେଇଟା ଆବର୍ସନ୍ ହେବ, ପ୍ରେଗନେନ୍ସିର 7 ବେଳକୁ ଡାଇବେଟିସ୍ ଷ୍ଟାର୍ଟ ହୋଇପାରେ, ବ୍ଲଡ୍ ପ୍ରେସର ବଢ଼ିପାରେ, ତାପରେ ଯେତେବେଳେ ପେରିମେନୋପୋଜାଲ ଏଜ୍ ଗ୍ରୁପ୍ 40 ପାଖାପାଖି ପହଞ୍ଚିବେ, ତାଙ୍କର ସେମିତି ବ୍ଲିଡିଂ ପ୍ରୋବ୍ଲେମ୍ ଷ୍ଟାର୍ଟ ହେବ, ପ୍ଲସ୍ ଟିକେ ଡାଇବେଟିସ୍, ବ୍ଲଡ୍ ପ୍ରେସର, ଯେଉଁଟାକୁ ମେଟାବଲିକ୍ ସିଣ୍ଡ୍ରୋମ୍ ବୋଲି କୁହାହେଉଛି, ସେମାନଙ୍କର କୋଲେଷ୍ଟ୍ରଲ୍ ଲେଭେଲ୍ ବଢ଼ିବ, ସେମାନଙ୍କୁ ହାର୍ଟ ଆଟାକ୍, ଏସବୁର ରିସ୍କ ରହୁଛି।

0: ଯୋଉ ଲକ୍ଷଣ ଗୁଡିକ ଦେଖିବେ, ଏଇ ଯୋଉ ଅଣ୍ଟା ପାଖରେ ମୋଟା ହେଇଯାଉଛି କି ବା କିଛି ଇଚିଂ ଆସୁଛି ବା କିଛି ମାନେ ପେଟ ଦରଜ ହେଉଛି ବୋଲି କହିଲେ ସେଇଠି ଡାକ୍ତରଙ୍କ ସହିତ ପରାମର୍ଶ କରିବେ।
1: ୟୁଜୁଆଲି ଅନମ୍ୟାରିଡ୍ ଝିଅମାନଙ୍କର ପିରିୟଡ୍ ସମୟରେ ପେଟ କଟାଟା ନର୍ମାଲ, ସେଟା
0: ସେଟା କିଛି
1: ଅସୁବିଧା ନୁହଁ।
0: ହଁ, ଏଇ ଯୋଉ କହିଲେ ଯୋଉ ମା ଗୋଟେ ବ୍ୟସ୍ତ ହେଇକି ଆସିଲେ ପିସିଓଡି ହେଲେ ମୋ ଛୁଆ ଝିଅର ଛୁଆ ହବ ନା ନାହିଁ ବୋଲିକି,
1: ସେମିତି କିଛି ନାହିଁ। ଆକ୍ଚୁଆଲି ପ୍ରେଗନେନ୍ସି ଆକ୍ଚୁଆଲି ଆଜିକାଲି ଯୋଉ ପାଠ ପଢିକି ଚାକିରି କରିକି ଟିକେ ବାହାଘର ହେଲା ବେଳକୁ ଟିକେ ଡିଲେଡ୍ ଏଜ୍ ଅଫ୍ ମ୍ୟାରେଜ୍ ହେଇଯାଉଛି, ଆଫ୍ଟର 30 ମ୍ୟାରେଜ୍ ହେଇଯାଉଛି, ପ୍ରେଗନେନ୍ସି ହେଲା ବେଳକୁ ଆଫ୍ଟର 35 ଇୟର୍ ହେଇଯାଉଛି, ସେ କେସ୍ ଗୁଡ଼ାକ ଟିକେ ଇନ୍ଫର୍ମ।

0: ଥିବ ତାହେଲେ ଅନ୍ୟ ଝିଅମାନେ ହେଇପାରେ ବୋଲିକି, ସେ ଜେନେଟିକ୍ ଯୋଗୁଁ ହଉ ବା ଆମର ଲାଇଫ ଷ୍ଟାଇଲ୍ ପରିବର୍ତ୍ତିତ ଯୋଗୁଁ ହଉ, ତ ଆପଣ କହିଲେ ଯୋଉ ପୁଅମାନଙ୍କ ଭଳି ମୁହଁରେ ବା ଆବାଳ ଉଠିବା, ବ୍ରଣ ହେବା, ଆଉ ଏକ୍ନେ ବା ଚିହ୍ନ ବି ରହିଯିବା ବ୍ରଣ ହେଲା ପରେ, ସେଇଟାକୁ ନିୟନ୍ତ୍ରଣ କରିବା ପାଇଁ ବୋଲିକି ଆପଣ ଆମର ଯୋଉ ଏଡଲସେନ୍ସ ଝିଅମାନେ ଅଛନ୍ତି, ଗର୍ଲସ ମାନେ ଅଛନ୍ତି, ସେମାନଙ୍କୁ କ'ଣ ପରାମର୍ଶ ଦେବା ପାଇଁ ଚାହିଁବେ?
1: ସବୁବେଳେ ଗୋଟେ ଆଇଡିଆଲ ବଡି ୱେଟ୍ ମେଣ୍ଟେନ୍ କରନ୍ତୁ, ହାଇଟ୍ ହିସାବରେ ପର୍ଟିକୁଲାର ୱେଟ୍ ମେଣ୍ଟେନ୍ କରନ୍ତୁ, ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟଠୁ ଦୂରେଇ ରୁହନ୍ତୁ, ସିଡେଣ୍ଟ୍ରି ଲାଇଫ୍ ଷ୍ଟାଇଲ୍ ଅଳସୁଆ ଗୁଣଟାକୁ ଛାଡ଼ନ୍ତୁ, ଜଲ୍ଦି ଉଠିବା, ଡେଲି ମର୍ଣ୍ଣିଂ ଏକ୍ସରସାଇଜ୍ କରିବା, ଅଧଘଣ୍ଟା ମିନିମମ୍ ଏକ୍ସରସାଇଜ୍ କରିବା, ହୋମ୍ମେଡ଼୍ ଫୁଡ଼୍ ଖାଇବା, ଲେସ୍ କ୍ୟାଲୋରି କାର୍ବୋହାଇଡ୍ରେଟ୍ ଖାଦ୍ୟ ଗୁଡ଼ା, କାର୍ବୋହାଇଡ୍ରେଟ୍ ଆଣ୍ଡ ଫ୍ୟାଟି ଖାଦ୍ୟ, ତେଲ ଜାତୀୟ ଜିନିଷ କାର୍ବୋହାଇଡ୍ରେଟ୍ ଖାଦ୍ୟ ସବୁ କମେଇବା, ପ୍ରୋଟିନ୍ ଡାଏଟ୍ ଇମ୍ପ୍ରୁଭ୍ କରିବା, ବାକି ଗ୍ରୀନ୍ ଲିଫି ଭେଜିଟେବୁଲ୍ସ, ଫ୍ରୁଟ୍ସ, ସ୍ପ୍ରାଉଟ୍ସ ଏସବୁ ଉପରେ ବେଶୀ ଧ୍ୟାନ ଦେବା, ବାକି ଫାଷ୍ଟଫୁଡ଼୍ ଅଏଲି ଫୁଡ଼୍ ଏସବୁର ଆଭଏଡ଼୍ କରିବା, ଷ୍ଟ୍ରେସ୍ ୱାର୍କ ପ୍ରେସର୍ ଷ୍ଟ୍ରେସ୍ କମେଇବା, ଟାଇମଲି ଶୋଇବା, ଅତ୍ୟଧିକ ମୋବାଇଲ୍ର ବ୍ୟବହାର କମେଇବା, ଏସବୁ ଗୋଟେ ବାଲାନ୍ସ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କରିବା, ଆଉ ଆଇଡିଆଲ ଏଜ୍ ଗ୍ରୁପ୍ରେ ମ୍ୟାରେଜ୍ କରିକି ପ୍ରେଗନେନ୍ସି ପାଇଁ ସଚେତନ ରହିବା, ବେଶୀ ଡିଲେଡ୍ ମ୍ୟାରେଜ୍କୁ
0: ଆଜ୍ଞା ଆଭଏଡ଼୍ କରିବା, ତାହେଲେ ଆମର ମାନେ ସ୍ୱାସ୍ଥ୍ୟଗତ ଯାହା ଯାହା ସମସ୍ୟା ହେବା କଥା ତାହା ନ ହୋଇପାରେ। ତ ଆପଣ କହିଲେ ଯେଉଁ ବିଭିନ୍ନ ପ୍ରକାର ସମସ୍ୟାର ନିରାକରଣ ପାଇଁ ବୋଲିକି ରେଗୁଲାର ଏକ୍ସରସାଇଜ୍ କଥା କହିଲେ, ଖାଦ୍ୟ କଥା ବି ମଧ୍ୟ କହିଲେ, ପିସିଓଡି ଯେଉଁ ଝିଅମାନଙ୍କର ହୁଏ। ହ୍ୟାଲୋ
2: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜିର ବିଷୟବସ୍ତୁ ଜାଣିଛନ୍ତି?
2: ହଁ ମ୍ୟାଡ଼ାମ, କ'ଣ ଋତୁସ୍ରାବ ଉପରେ ଅଛି ପରା?
0: ହଁ, ମହିଳାଙ୍କର ପିସିଓଡିର ସମସ୍ୟା ଆଉ ତାର ପ୍ରତିକାର ପାଇଁ ବୋଲିକି ଆମର ଡାକ୍ତର ମହାଶୟ ଅଛନ୍ତି, ଡକ୍ଟର ଅନୁରାଧା ମିଶ୍ର, ପ୍ରଶ୍ନ ପଚାରୁ ତ ମ୍ୟାଡ଼ାମ?
2: ହଁ ମ୍ୟାଡ଼ାମଙ୍କୁ ମଧ୍ୟ ମୋର ନମସ୍କାର।
1: ନମସ୍କାର
2: ମ୍ୟାଡ଼ାମ, 40 ବର୍ଷ ପରେ ଏବେ ମ୍ୟାଡ଼ାମ ମୋର କିଛି ଦିନ ହେଲା ମାନେ ଠିକସେ ପିରିୟଡ୍ ହଉଥିଲା, ସାଙ୍ଗେ ସାଙ୍ଗେ ଆଉ ଥରେ ମାନେ 20 ଦିନ ପରେ ଆଉ ଥରେ ହଉଛି, ତ ମାନେ ପେଟ ବି କାଟୁଛି, ଏଇଟା କ'ଣ ଠିକ ମ୍ୟାଡ଼ାମ ନା ଆର ପ୍ରତିକାର କ'ଣ କରିବାକୁ ପଡିବ?
1: ସେଇଟା ଟିକେ ଅଲଟ୍ରାସାଉଣ୍ଡ କରି ଦେଖିବାକୁ ପଡ଼ିବ, ୟୁଟ୍ରସ୍ର ସାଇଜ୍ କେମିତି ଅଛି, ତାର କିଛି ମାଂସ ବଢ଼ିଛି କି, ତାର ଏନି ତାର ଆଡେନୋମାୟୋଟିକ୍ ଚେଞ୍ଜେସ୍ କୁହନ୍ତି, ଯେଉଁଟା ମେନ୍ ସମୟରେ ପେଟ କାଟୁଛି, ଯେଉଁ ଡିସ୍ମେନୋରିଆ ହେଉଛି ମେନ୍ ସମୟରେ ପେଟ କାଟୁଛି, ଜଲ୍ଦି ଜଲ୍ଦି ପିରିୟଡ଼୍ଟା ହେଉଛି, ତ ଟିକେ ଅଲଟ୍ରାସାଉଣ୍ଡ କରି ୟୁଟ୍ରସ୍ର ଏନି ପାଥୋଲୋଜି ଅଛି, ୟୁଟ୍ରସ୍ର କିଛି ମାଂସ ବଢ଼ିଛି କି ସାଇଜ୍ରେ ବଡ଼ ହୋଇଛି, ଏସବୁ ଟିକେ ଦେଖିବାକୁ ପଡ଼ିବ। ଯଦି ସବୁ ନର୍ମାଲ୍ ଅଛି ତାହେଲେ ଆମେ ଆପଣଙ୍କୁ ଟିକେ ହର୍ମୋନାଲ୍ ମେଡିସିନ୍ ଦେଲେ ସେଇଟା ରେଗୁଲାରାଇଜ୍ ହୋଇଯିବ, କିନ୍ତୁ ଆପଣ ତା ସହିତ ଟିକେ ଲାଇଫ୍ ଷ୍ଟାଇଲ୍ ମଡିଫିକେସନ୍ କରିବେ, ଏକ୍ସରସାଇଜ୍ କରିବେ, ୱେଟ୍ ଲସ୍ କରିବେ, ହର୍ମୋନାଲ୍ ବାଲାନ୍ସ ସମାନକୁ ଆଣିବା ପାଇଁ ଗୋଟେ ସନ୍ତୁଳିତ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କଲେ କିଛି ଦିନ ପର୍ଯ୍ୟନ୍ତ ସେ ପ୍ରୋବ୍ଲେମ୍ଟା ସଲ୍ଭ ହୋଇପାରିବ, ତା ସହିତ ଅଲଟ୍ରାସାଉଣ୍ଡ ଆଉ ଦରକାର ପଡ଼ିଲେ ଟିକେ ହର୍ମୋନାଲ୍ ମ୍ୟାନେଜମେଣ୍ଟ ବି ଦରକାର।
2: ମ୍ୟାଡ଼ାମ ଆମର ଗୋଟେ ଝିଆରୀ ଅଛନ୍ତି, ତାଙ୍କର ବୟସ ହେଉଛି 18 ବର୍ଷ, ତାଙ୍କର ମାନେ ଦେଢ଼ ମାସ ଦୁଇ ମାସରେ ଏମିତି ପିରିୟଡ୍ ହେଉଛି, ଆଉ ପିରିୟଡ୍ ହେଲେ ବି ପେଟ କାଟୁଛି ଆଉ ବ୍ଲିଡିଂ ହେଉଛି, ତ ସେଇଟା ଦେଢ଼ ମାସ ପରେ ହେବାଟା ଠିକ କି ନା ମେଡିସିନ?
1: ସମସ୍ତଙ୍କ ସାଇକେଲଟା 30 ଦିନ ହେବ ବୋଲି ମାନେ ନାହିଁ, କାହାର କାହାର ସାଇକେଲ 40 ଡେଜ୍ 45 ଡେଜ୍ର ସାଇକେଲ ବି ଥାଏ, ସେଇଟା ଟିକେ ଦେଖିବାକୁ ପଡ଼ିବ, ଟିକେ ସେମିତି ତାଙ୍କର

0: ସବୁ
1: ତାପରେ
0: କିଛି
1: ହ୍ୱାଇଟ ଡିସଚାର୍ଜ ହେଉଛି ମ୍ୟାଡମ୍, 15 ଦିନ ମାନେ ପିରିୟଡ୍ ବନ୍ଦ ହେବା ପରେ ପରେ ଆଉଥରେ ହ୍ୱାଇଟ ଡିସଚାର୍ଜ ହେଇଯାଉଛି।
0: ସବୁ ହ୍ୱାଇଟ୍ ଡିସଚାର୍ଜ ଗୁଡ଼ାକୁ ଟ୍ରିଟମେଣ୍ଟ ଦରକାର ନାହିଁ, ଯେଉଁ ଗୁଡ଼ାକ ବେଶୀ ଇଚିଂ କରୁଛି, ସ୍ମେଲ୍ ହେଉଛି, ଇଣ୍ଟରମେନ୍ସଟ୍ରୁଆଲ ସମୟରେ ବେଶୀ ବ୍ଲଡ଼ ଷ୍ଟେନ୍ ଡିସଚାର୍ଜ ହେଉଛି, ସେଗୁଡ଼ାକୁ କିଛିଟା ଜିନିଷକୁ ଟ୍ରିଟମେଣ୍ଟ ଦରକାର, ନହେଲେ ହ୍ୱାଇଟ୍ ଡିସଚାର୍ଜ ଗୋଟେ ନର୍ମାଲ ଫିଜିଓଲୋଜି, ଯେମିତି ଆମର ପାଟିଟା ଟିକେ ଲାଳୁଆ ହେଇକି ଓଦାଳିଆ ହେଇକି ରହୁଛି, ସେ ଜାଗାଟା ବି ସେମିତି ଲାଳୁଆ ଓଦାଳିଆ ହେଇକି ରହିବ, ତାକୁ ସେମିତି କିଛି ବିଶେଷ ଟ୍ରିଟମେଣ୍ଟ ଦରକାର ନାହିଁ।
2: କିଛି ବ୍ୟସ୍ତ ହେବାର ନାହିଁ ବୋଲିକି ମ୍ୟାଡ଼ାମ୍ କହୁଛନ୍ତି। ଯଦି ବି କିଛି ଆପଣଙ୍କର କହୁଛନ୍ତି ଯେଉଁ ପେଟ କାଟୁଛି ବା କିଛି ଆମର ସେଇ ଯେଉଁ ବିଷୟବସ୍ତୁ ରହିଛି ପିସିଓଡି, ପିସିଓଡିର ସମସ୍ୟା ବି ହେଇଥାଇପାରେ, କିନ୍ତୁ ବ୍ୟସ୍ତ ହେବାର ନାହିଁ, ତୁରନ୍ତ ଯଦି ଡାକ୍ତରଙ୍କ ସହିତ ପରାମର୍ଶ କରିବେ ତାହେଲେ ନିଶ୍ଚିତ ଭାବରେ ସେଇଟା ଭଲ ହୋଇପାରିବ ବୋଲିକି ମ୍ୟାଡ଼ାମ୍ କହୁଛନ୍ତି।
1: ହଉ ଠିକ୍ ଅଛି ମ୍ୟାଡ଼ାମ୍, ନମସ୍କାର।
2: ନମସ୍କାର, ଧନ୍ୟବାଦ ଭଉଣୀ। ପିସିଓଡି ଅର୍ଥ ଇରେଗୁଲାର ମେନ୍ସୁରାଲ ବୋଲିକି ଆପଣ କହୁଛନ୍ତି। ଇରେଗୁଲାର ହେବା ସମୟରେ ତାଙ୍କର ବ୍ଲିଡିଂ ବି କେଉଁ ପ୍ରକାର ହେବା କଥା, କେଉଁ ପ୍ରକାର ହେଲେ ତାକୁ କିଛି ଭୟ କରିବାର ନାହିଁ, ବା କିଛି ଯଦି ଏକ୍ସେସ ହେଲା ବି କ'ଣ କରିବା କଥା?
0: ମେନ୍ ହେଲା ଆମର ଏକ୍ସେସ ବ୍ଲିଡିଂ ହେଇକି ଆନିମିଆ ନ ହେଇଯାଉ, ରକ୍ତହୀନତା ନ ହେଇଯାଉ, ମାନେ ଗୋଟେ ଝିଅର ହିମୋଗ୍ଲୋବିନ ଆରାଉଣ୍ଡ 11 ମେଣ୍ଟେନ୍ ରହିବା କଥା, କିନ୍ତୁ ଯଦି ଏକ୍ସେସ ବ୍ଲିଡିଂ ହେଇ ହିମୋଗ୍ଲୋବିନ 8 ତଳକୁ ଖସି ଯାଉଛି, ମଣିଷକୁ ଟିକେ ୱିକନେସ୍ ଲାଗିବ, ଧଇଁ ସଇଁ ଲାଗିବ, ଛାତି ଧଡ଼ ଧଡ଼ ଲାଗିବ, କାମ କରିବାକୁ ଇଚ୍ଛା ଲାଗିବନି, ମାନ୍ଦା ଲାଗିବ, ବଡି ୱିକ୍ ଲାଗିବ, ତ ଆମେ ସେ ଆନିମିଆଟାକୁ ରକ୍ତହୀନତାଟାକୁ ପ୍ରିଭେଣ୍ଟ କରିବାକୁ ପଡ଼ିବ। ତ ତାକୁ ଆମେ ଡିଟେଲ ଇଭାଲୁଏସନ୍ କରିକି କାହିଁକି ରକ୍ତ କମିଯାଉଛି, କାହିଁକି ତାଙ୍କର ଏକ୍ସେସ୍ ବ୍ଲିଡିଂ ହେଉଛି, ସାଇକେଲଟା ରେଗୁଲାର ହେଉନି କି, ତ ସେମାନଙ୍କ ପାଇଁ ସେ ହର୍ମୋନାଲ ଟ୍ରିଟମେଣ୍ଟ ସବୁ ଅଛି, ଭଲ ଭଲ ମେଡିସିନ୍ ସବୁ ଆଭେଲେବୁଲ ଅଛି, ଯେଉଁଥିରେ ଆମେ ତାଙ୍କ ସାଇକେଲଟା ରେଗୁଲାରାଇଜ୍ କରିପାରିବା।
2: କିନ୍ତୁ ଆପଣ କହିବାରେ ଯେ ପିସିଓଡିର ସମସ୍ୟା ହେଉଛି ଆମର ହର୍ମୋନ୍ ଇମ୍ବାଲାନ୍ସ ଯୋଗୁଁ ଏଇ ପିସିଓଡିଟା ଦେଖାଯାଉଛି ପ୍ରତ୍ୟେକ ଝିଅମାନଙ୍କ ପାଖରେ ବା ମହିଳାମାନଙ୍କ ପାଖରେ।
0: ଆଜିକାଲି ପତଳା ଲୋକଙ୍କୁ ବି ପିସିଓଏସ୍ ହେଉଛି, ମୋଟା ଲୋକଙ୍କର ଟ୍ରିଟମେଣ୍ଟ କରିବା ଇଜି, ସେମାନେ ଯଦି ୱେଟ୍ ରିଡକ୍ସନ୍ କରୁଛନ୍ତି, ଲାଇଫ୍ ଷ୍ଟାଇଲ୍ ଭଲ ମେଣ୍ଟେନ୍ କରୁଛନ୍ତି, ସେଟା ଟିକେ ଇମ୍ପ୍ରୁଭମେଣ୍ଟ ହେବ, କିନ୍ତୁ ପତଳା ଲୋକଙ୍କର ପିସିଓଡିଟା ମୋର ଡିଫିକଲ୍ଟ ଟୁ ଟ୍ରିଟ୍, ଏ ଟ୍ରିଟମେଣ୍ଟ ଅଛି, ତାକୁ ପେସେଣ୍ଟର ଲକ୍ଷଣ ଦେଖିକି ମ୍ୟାନେଜ୍ କରିବା।
2: ଆଜ୍ଞା, ପିସିଓଡି ସାଧାରଣତଃ ଆପଣ କହିଲେ ଆଡଲସେନ୍ସ ମାନଙ୍କ ମାନେ କମ୍ ବୟସର ମହିଳାମାନଙ୍କୁ ବା ଝିଅମାନଙ୍କୁ ହେଇଥାଏ, ବାଦ ମଧ୍ୟ ଯେଉଁମାନଙ୍କର 35-36 ହେଇଯାଏ ସେମାନଙ୍କର ବି ବେଳେବେଳେ ଇରେଗୁଲାର ଦେଖାଯାଏ ପିରିୟଡ୍ସରେ, ତ ସେମାନଙ୍କ ପାଇଁ
0: ଡ୍ୟୁରିଂ ଦ ଇୟର୍ ସେମାନେ ଓଜନ ବଢ଼ିଯାଏ ଆଫ୍ଟର ଡେଲିଭରି, ଆଫ୍ଟର ସିଜେରିଆନ୍ ଡେଲିଭରି, ଖାଦ୍ୟପେୟ ଉପରେ କଣ୍ଟ୍ରୋଲ ନାହିଁ, କିଛି ନଲେଜ୍ ନାହିଁ, କେଉଁ ଖାଦ୍ୟଟା ଇନଟେକ୍ କରିବେ, କାର୍ବୋହାଇଡ୍ରେଟ୍ ଖାଦ୍ୟପେୟ ଖାଦ୍ୟରେ କମେଇବେ, ତ ଆବ୍ନର୍ମାଲି ସେମାନେ ଓଜନ ବଢ଼େଇ ଦିଅନ୍ତି, ତାଙ୍କର ବଡି ମାସ୍ ଇଣ୍ଡେକ୍ସଟା ମୋର ଦେନ୍ 20-28 ଏମିତି ଟିକେ ଓବେସିଟି ଗ୍ରୁପ୍କୁ ସେମାନେ ପଳାନ୍ତି, ତ ସେମ୍ କାରଣରୁ ତାଙ୍କର ଓଭୁଲେସନ୍ ଠିକ୍ସେ ହୁଏନି, ପିରିୟଡ୍ ମିସ୍ ହୁଏ, ପିରିୟଡ୍ ମିସ୍ ହେଲା ପରେ ପୁଣି ହେଭି ବ୍ଲିଡିଂ ହୁଏ, ସେଟା ଗୋଟେ ଚକ୍ର ଭଳିଆ ଚାଲିଥାଏ, ପିରିୟଡ୍ ଗଡ଼ିଯିବ, ତାପରେ ହେଭି ବ୍ଲିଡିଂ ହେବ, ତାକୁ କଣ୍ଟ୍ରୋଲ କରିବା ପାଇଁ ମେଡିସିନ୍ ଖାଇବେ, ପୁଣି ସେଟା ଛାଡ଼ିଦେଲେ ଆଉ ଥରେ ବ୍ଲିଡିଂ ହେବ, ଏମିତି ହେଇକି ଟିକେ ରକ୍ତହୀନତାର ଶିକାର ହୁଅନ୍ତି, ତ ଆମକୁ ସେମାନଙ୍କ ସାଇକେଲଟା ରେଗୁଲାରାଇଜ୍ କରିବାକୁ ପଡ଼ିବ, ଆଇଡିଆଲ ବଡି ୱେଟ୍ ମେଣ୍ଟେନ୍ କରିବାକୁ ପଡ଼ିବ। ଆଉ ଯେଉଁଟା ଆଡୋଲେସ ଆଉ ଯେଉଁ ରିପ୍ରଡକ୍ଟିଭ ଏଜ୍ ଗ୍ରୁପ୍ରେ ଅଛନ୍ତି, ମାନେ ବାହାଘର ପରେ ସନ୍ତାନହୀନତା ହେଉଛି, ସେମାନଙ୍କୁ ବି ଗୋଟେ 1 ଇୟର୍ ରେଗୁଲାର ଟ୍ରାଏ କଲା ପରେ ପ୍ରେଗନେନ୍ସି ରଖିବା ପାଇଁ, ଜଣଙ୍କର ଯଦି ପ୍ରେଗନେନ୍ସି ରହୁନି, ଗୋଟେ 23-24 ବର୍ଷ ଝିଅର 1 ଇୟର୍ ରେଗୁଲାର ରିଲେସନ୍ରେ ରହିଲା ପରେ ବି ଗୋଟେ ପ୍ରେଗନେନ୍ସି ହେଇପାରୁନି, ତ ଆମେ ତାଙ୍କୁ ବି ଇଭାଲୁଏଟ୍ କରିବାକୁ ପଡ଼ିବ।
2: ସେଇଟା ବି ପିସିଓଡି ଯୋଗୁଁ ବି ତାଙ୍କର ଛୁଆ ମାନେ ନ ହେଇପାରେ, କିନ୍ତୁ
0: 40% କେସ୍ରେ ୱାଇଫ୍ର ପ୍ରୋବ୍ଲେମ୍ ଥାଉଛି, 40% ହଜବ୍ୟାଣ୍ଡର ସ୍ପର୍ମ ଫ୍ୟାକ୍ଟର ପ୍ରୋବ୍ଲେମ୍ ଥାଉଛି, 10% ବୋଥ୍ ପ୍ରୋବ୍ଲେମାଟିକ୍ ଥାଉଛନ୍ତି, 10% ଆର୍ ଅନ୍ଏକ୍ସପ୍ଲେନ୍ଡ, ତ ଯେଉଁ 40% ଫିମେଲ୍ ଗ୍ରୁପ୍ରୁ ମୋଷ୍ଟ କେସେସ୍ ଆମେ ଦେଖୁଛୁ ଆଜିକାଲି ପଲିସିଷ୍ଟିକ୍ ଓଭାରି
2: ପିସିଓଡି,
0: ସେମାନଙ୍କୁ ବି ଇଭାଲୁଏଟ୍ କରିବା, ହର୍ମୋନାଲ ଲେଭେଲ୍ ଚେକ୍ କରିବା, ଓଭୁଲେସନ୍ ଇଣ୍ଡକ୍ସନ୍ ପାଇଁ ମେଡିସିନ୍ସ ଦେବା।
2: ହର୍ମୋନ୍ ଯଦି ଇମ୍ବାଲାନ୍ସ ରହିଲେ ତାହେଲେ ପିସିଓଡିର ସମସ୍ୟା ଦେଖାଯାଉଛି ବୋଲି କହିଲେ, ହର୍ମୋନ୍ ବାଲାନ୍ସ ରଖିବା ପାଇଁ ହେଲେ ଆମର ଯେଉଁ ଝିଅମାନେ ଅଛନ୍ତି ବା ମା ମାନେ ଅଛନ୍ତି ଯେଉଁମାନେ ଝିଅମାନଙ୍କର କେୟାର କରନ୍ତି, ସେମାନଙ୍କ ପାଇଁ କ'ଣ କରିବା ଦରକାର?
0: ଏଗେନ୍ ଏକ୍ସରସାଇଜ, ୱେଟ୍ ଲସ୍, ଆଭଏଡ୍ ଫ୍ୟାଟି କାର୍ବୋହାଇଡ୍ରେଟ୍ ଫୁଡ୍, ହେବେ ସମସ୍ତେ ରେଗୁଲାର ଭଲ ଖାଦ୍ୟପେୟ, ସୁଷମ ଖାଦ୍ୟପେୟ, ପ୍ରୋଟିନ୍ ଜାତୀୟ ଖାଦ୍ୟପେୟ ରଖିବେ, ସିଡେଣ୍ଟ୍ରି ଲାଇଫ୍ ଷ୍ଟାଇଲ୍ ଆଭଏଡ୍ କରିବେ, ଏସବୁ ମେଣ୍ଟେନ୍ କଲେ ମେ ବି ଟିକେ
2: ପେଟ ଦରଜଟା ଗୋଟେ କମନ୍ ହେଇଗଲାଣି ସବୁ ଆଡଲସେନ୍ସ ଗର୍ଲସ୍ ମାନଙ୍କର।
0: ଡିସମେନୋରିଆ କହୁଛେ, ସେଟା ଦୁଇ ଟାଇପ୍ର, ସ୍ପାଜମୋଟିକ୍ ଡିସମେନୋରିଆ ଅର୍ କଞ୍ଜେଷ୍ଟିଭ୍ ଡିସମେନୋରିଆ। ସ୍ପାଜମୋଟିକ୍ ଗୁଡ଼ାକ ସେଗୁଡ଼ା ନର୍ମାଲ, ସେଗୁଡ଼ା ଦ୍ୟାଟ୍ ଇଜ୍ ଛୋଟ ଝିଅମାନଙ୍କର ବିଫୋର୍ ମ୍ୟାରେଜ୍ ବିଫୋର୍ ଚାଇଲ୍ଡ ବାର୍ଥ ହେବ, ସେଗୁଡ଼ାକ ପାଇଁ ବେଶୀ କିଛି ମ୍ୟାନେଜମେଣ୍ଟ ନାହିଁ। ବଟ୍ ଯେଉଁଟା ପେରିମେନୋପୋଜାଲ ଏଜ୍ ଗ୍ରୁପ୍, 35 ବର୍ଷ ପରେ ସ୍ତ୍ରୀ ଲୋକମାନଙ୍କର ପିରିୟଡ୍ ସମୟରେ ପେଟ କାଟିବା, ପିରିୟଡ୍

0: ନମସ୍କାର ଆଜ୍ଞା।
1: ନମସ୍କାର, ଏଫଏମ୍ ହୋଇଥିଲି
0: ଆଜ୍ଞା। ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କର ପ୍ରଶ୍ନ କଣ ପଚାରନ୍ତୁ, ମ୍ୟାଡାମ ଅଛନ୍ତି, ଶୁଣୁଛନ୍ତି, ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ। ନମସ୍କାର, କିଏ କହୁଛନ୍ତି? ଆଜ୍ଞା, ଆପଣ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସୁଚିତ୍ରା ମହାନ୍ତି କହୁଥିଲି।
0: ଆଜ୍ଞା, କୋଉଠୁ କହୁଛନ୍ତି?
2: ବରହମପୁର କହୁଥିଲି ମ୍ୟାମ।
0: ହଁ, ଆପଣଙ୍କ ପ୍ରଶ୍ନ ପଚାରନ୍ତୁ ମ୍ୟାଡାମ।
2: ପିରିୟଡ୍ସ ରେଗୁଲାର ହେଉଛି, ଆଉ ପିରିୟଡ୍ସ ହେଲେ ମଧ୍ୟ ତଳପେଟ ବହୁତ।
3: ଏଜ୍ କେତେ ଆପଣଙ୍କର ବୟସ?
2: 25।
3: ଛୁଆ ପିଲା ଅଛନ୍ତି?
2: ନାହାନ୍ତି ମ୍ୟାମ।
3: ବାହାଘର କେତେ ଦିନ ହେଲା?
2: 4 ବର୍ଷ।
3: ପ୍ରେଗନେନ୍ସି ରହୁନି, ସେଇଟା ଟିକେ ଦେଖିବାକୁ ପଡ଼ିବ। ଆକ୍ଚୁଆଲି ଆପଣଙ୍କର ଆଇଡିଆଲ ବଡି ୱେଟ୍ ଅଛି କି ନାହିଁ, ଏକ୍ସଟ୍ରା ଓଭର ୱେଟ୍ ଅଛନ୍ତି କି, ଯଦି ଅଛନ୍ତି ୱେଟ୍ ରିଡକ୍ସନ୍ ଇଜ୍ ମାଣ୍ଡେଟୋରୀ, ଆପଣ ଟିକେ ଓଜନ କମେଇବାକୁ ପଡ଼ିବ। ତାପରେ ଟିକେ ଅଲଟ୍ରାସାଉଣ୍ଡ ହରମୋନ୍, ଯେମିତି ଥାଇରଏଡ଼୍ ପ୍ରୋଲାକ୍ଟିନ୍, ଏମିତି ଟିକେ ହରମୋନାଲ୍ ଟେଷ୍ଟ ଗୁଡ଼ା କରିବାକୁ ପଡ଼ିବ, ଅଲଟ୍ରାସାଉଣ୍ଡ କରିବାକୁ ପଡ଼ିବ। ଏଇ ପଲିସିଷ୍ଟିକ୍ ଓଭାରୀ ମର୍ଫୋଲୋଜି, ଆପଣଙ୍କର ଓଭାରୀର ଟିକେ ପାଥୋଲୋଜି ଅଛି କି ନାହିଁ ଦେଖିବାକୁ ପଡ଼ିବ। 4 ଇୟର୍ ମ୍ୟାରେଜ୍ ଯଦି ଆପଣ ଆରମ୍ଭରୁ ଟ୍ରାଏ କରୁଛନ୍ତି ରହୁନି ପ୍ରେଗନେନ୍ସି, ସେଗୁଡ଼ା ସବୁ ମେଲ୍ ଫ୍ୟାକ୍ଟର୍ ଫିମେଲ୍ ଫ୍ୟାକ୍ଟର୍ ଦୁଇ ଜଣଙ୍କୁ ଇଭାଲୁଏଟ୍ କରିବାକୁ ପଡ଼ିବ।
0: ଆପଣ ଏମିତି ସବୁ କିଛି ଟେଷ୍ଟ କରିଛନ୍ତି କି ମ୍ୟାଡାମ?
2: ନାହିଁ ମ୍ୟାଡାମ, କରିନି, ଦେଖେଇଥିଲି ମ୍ୟାଡାମ, ସେଥିରେ କିଛି ରିଜଲ୍ଟ ପାଇଁ ବହୁତ ଜାଗାରେ ଦେଖେଇଲେଣି।
3: ଟିକେ ସେ ଡକ୍ୟୁମେଣ୍ଟସ୍ ଗୁଡ଼ାକ ସବୁ ଦେଖିବାକୁ ପଡ଼ିବ, ନିହାତି ଅଲଟ୍ରାସାଉଣ୍ଡ ହେଇଥିବ, ସବୁ ହେଇଥିବ।
2: ଆପଣଙ୍କୁ ମିଟ୍ ହେବା ପାଇଁ କୋଉଠି ଆସିବାକୁ ପଡ଼ିବ କନ୍ସଲ୍ଟ କରିବା ପାଇଁ?
3: ଆମର ଏମ୍କେସିସିରେ ଆଉଟଡୋର୍ ରହୁଛି, ମଙ୍ଗଳବାର ଦିନ ଆଉଟଡୋର୍ ରହୁଛି, ଆସନ୍ତୁ ସେଦିନ ସବୁ।
0: ଆମର ତ ସରକାରଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ପାଇଁ ବୋଲିକି, ସମସ୍ୟାର ନିରାକରଣ ପାଇଁ ବୋଲିକି ଆମର ଏମ୍କେସିସି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ବ୍ରହ୍ମପୁର ସବୁବେଳେ ଆପଣଙ୍କ ସେବାରେ ରହିଛି। ସେଥିପାଇଁ ଆପଣ ସେଠିକି ଆସିକି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆପଣ ପରାମର୍ଶ କରିପାରିବେ, ଆଉ ଯଦି ବି କିଛି ପରୀକ୍ଷା କରିଛନ୍ତି ସେଇ ପରୀକ୍ଷାର
3: ଡକ୍ୟୁମେଣ୍ଟ ସବୁ ନେଇକି ଆସିବେ ଆପଣ।
0: ନମସ୍କାର ଭଉଣୀ, ସ୍ୱାଗତ କରୁଛୁ ଆକାଶବାଣୀ ବ୍ରହ୍ମପୁରର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ। କିଏ କହୁଛନ୍ତି ଭଉଣୀ? ବବିତା ଭଉଣୀ, କଣ ପ୍ରଶ୍ନ ଅଛି ଆପଣଙ୍କର ପଚାରନ୍ତୁ। ଆମ ଆଗରେ ଅଛନ୍ତି ଡାକ୍ତର ଅନୁରାଧା ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ।
3: ନମସ୍କାର, କୁହନ୍ତୁ। ନମସ୍କାର
4: ମ୍ୟାମ, ପିସିଓଡିଟା
3: ବଂଶଗତ ହେଇପାରେ, ଗୋଟେ ଯଦି ଫ୍ୟାମିଲିରେ 10ଟି ଝିଅ ଅଛନ୍ତି, ମାଉସୀ ଝିଅ, ପିଉସୀ ଝିଅ, ଏମିତି 10 ଜଣ ଅଛନ୍ତି, ତାଦେହରୁ କିଛି ଜଣଙ୍କର ଝିଅଙ୍କର ସେମିତି ଥିବ, ସାଇକେଲ ଇରେଗୁଲାର ଥିବେ, ଅଳ୍ପ ଖାଇଲେ ମୋଟା ହେଇଯାଉଥିବେ, ଏକ୍ସେସ ଆକ୍ନି ହଉଥିବ, ସେସବୁ ଥିବେ ସେମାନେ ସେମାନେ ୟୁଜୁଆଲି ଜେନେଟିକ୍, ତାର ମଲ୍ଟି ଫ୍ୟାକ୍ଟୋରିଆଲ, ତାର ବହୁତ ଗୁଡ଼େ କାରଣ ଅଛି ତାର, ବଟ୍ ଜେନେଟିକ୍ ୱାନ୍ ଅଫ୍ ଦ କଜ୍, ଗୋଟେ ଜେନେଟିକ୍ ଫ୍ୟାମିଲିଆଲ କଜ୍ରେ ବି ପଲିସିଷ୍ଟିକ୍ ଓଭାରୀ ଦେଖାଯିବ। ଲକ୍ଷଣ ଥିବ ମାନେ ଏଇସବୁ ଥିବ, ପିରିୟଡ଼ ଇରେଗୁଲାର ହଉଥିବ, ମେଡିସିନ ଖାଇଲେ ପିରିୟଡ଼ ହଉଥିବ, 2-3 ମାସରେ ଥରେ ପିରିୟଡ଼ ହଉଥିବ, ତାପରେ ପୁରୁଷ ହରମୋନ୍ ଲେଭେଲ ବଡିରେ ବଢ଼ିଯିବାର ଲକ୍ଷଣ, ଯେମିତି ଅପର ଲିପ୍, ଲୋୟର ଲିପ୍ରେ ହେୟାର ଗ୍ରୋଥ ଥିବ, ପିମ୍ପଲ ଥିବ, ଚନ୍ଦା ହେଇଯାଉଥିବେ, ଚୁଟି ବେଶୀ ଝଡ଼ୁଥିବ, ବେକ ଫେକ କଳା ପଡ଼ୁଥିବ, ଓବେସିଟି ଥିବେ, ମୋଟା ହେଇଯାଉଥିବେ, ବଡି ହାଇଟ୍ ଅଧିକା ନଥିବ, ମୋଟା ଥିବେ, ଏସବୁ ଥିବ। ତା ସହିତ ସେଇ କେସ୍ ଗୁଡ଼ାକ ସବୁ ଅଲଟ୍ରାସାଉଣ୍ଡ କଲେ ଅଲଟ୍ରାସାଉଣ୍ଡରେ ବି ଆସିଯିବ, ପଲିସିଷ୍ଟିକ୍ ସିଷ୍ଟ ଅଛି ସବୁ ଓଭାରୀରେ। ତ ଏଇ 3ଟା ଫିଚରରୁ ଯଦି 2ଟା ପଜିଟିଭ ଆସିଲା, ଆମେ ତାଙ୍କୁ ପଲିସିଷ୍ଟିକ୍ ଓଭାରୀ ବୋଲି କହିବା, ଓଭାରିଆନ୍ ସିଣ୍ଡ୍ରୋମ୍ କହିବା। ତ ସେମାନଙ୍କୁ ମ୍ୟାନେଜମେଣ୍ଟ ଦରକାର, ଲାଇଫଷ୍ଟାଇଲ୍ ମଡିଫିକେସନ୍ ଦରକାର, ଷ୍ଟ୍ରିକ୍ଟଲି ୱେଟ୍ କମେଇବା ଦରକାର, କିଛିଟା ହରମୋନାଲ୍ ମ୍ୟାନେଜମେଣ୍ଟ ଦରକାର।
0: ବହୁତ ବହୁତ ଧନ୍ୟବାଦ ଭଉଣୀ, ଜାଣିଲେ। ନମସ୍କାର ଭଉଣୀ। ହ୍ୟାଲୋ,
5: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, ସ୍ୱାଗତ କରୁଛୁ ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ।
5: ହଁ ହ୍ୟାଲୋ ମ୍ୟାଡମ, ମୋ ନାଁ ମମତା ସାହୁ, ମୁଁ ଆସ୍କାରୁ କହୁଛି। ମ୍ୟାଡମ, ମୋର 3 ବର୍ଷ ହେଲାଣି ଭାଇସ୍ ଡିସଚାର୍ଜ ହେଉଛି, ଆଉ ମେନ୍ସ 1.5 ମାସକୁ ଥରେ ହେଉଛି, ମୋର ପେଟ କାଟୁଛି, ଏଇଟା କଣ ଅସୁବିଧା ହେଲା?
3: ନାଇଁ, ପିଲାପିଲି ଅଛନ୍ତି?
5: ନା, ମୋତେ ଏବେ 19 ବର୍ଷ ଅଛି।
3: ଆଚ୍ଛା, ଅନମ୍ୟାରିଡ଼ କି?

0: ଯଦି ଆଉ କିଛି ଅଧିକା ପ୍ରୋବ୍ଲେମ୍ ହେଲା ତାହେଲେ ଆସିକି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆପଣ ପରାମର୍ଶ କରିପାରିବେ। ଥ୍ୟାଙ୍କ ୟୁ। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଆଜ୍ଞା।
1: ନମସ୍କାର ମ୍ୟାଡମ,
0: ସ୍ୱାଗତ କରୁଛୁ ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ। କିଏ କହୁଥିଲେ ଭାଇ?
1: ମୁଁ ଆଜି ଆମର ଇଏ ସୁଲାଇ ଗାଁରୁ ଦୋଲଗୋବିନ୍ଦ ମିଶ୍ର।
0: ଆଜ୍ଞା,
1: ଝାରସୁଗୁଡ଼ା ଜିଲ୍ଲା।
0: ଆଜ୍ଞା, ଆମର ଆଜି ବିଷୟବସ୍ତୁ ଜାଣିଛନ୍ତି, ମହିଳାମାନଙ୍କର PCODର ସମସ୍ୟା ଓ ତାର ନିରାକରଣ। ଆମ ଆଗରେ ବସିଛନ୍ତି ଡାକ୍ତର ଅନୁରାଧା ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ। ପଚାରନ୍ତୁ, ଆପଣଙ୍କ ପ୍ରଶ୍ନ କ'ଣ ପଚାରିବାର ଅଛି?
1: ମ୍ୟାଡମ ଦେଖନ୍ତୁ, ମୋର ମୋର ମୋର ମ୍ୟାଡମର ଟିକେ କ'ଣ ହଉଛି ନା, ଯେତେବେଳେ ଠିକ ସେ ଆମର ପିରିୟଡ଼ ଟାଇମ୍ ଆସୁଛି, ତାର ଠିକ 10 ଦିନ ପରେ ତାର ବ୍ରେଷ୍ଟଟା ବହୁତ ଜୋରରେ ଖାଲି ପେନ୍ ହଉଛି,
0: ପେଟ ପେନ୍ ହଉଛି। ଆପଣ
2: କେତେ ବୟସ ତାଙ୍କୁ?
1: ତାଙ୍କର ବୟସ 35।
2: ସେଟା ଟିକେ ଅଲଟ୍ରାସାଉଣ୍ଡ କରିକି ନହେଲେ ଏକ୍ସାମିନେସନ୍ କରିକି ଦେଖିବାକୁ ପଡ଼ିବ, ଗର୍ଭାଶୟରେ କିଛି ମାଂସ ବଢ଼ିଛି କି ଗର୍ଭାଶୟଟା ଫୁଲିଛି କି, ଏସବୁ ଟିକେ ଦେଖିବାକୁ ପଡ଼ିବ। ଯଦି ସବୁ ଭଲ ଅଛି ମେଡ଼ିସିନ୍ରେ କମିଯିବ, ଆଉ ଯଦି କିଛି ମାଂସ ମାଂସ ବଢ଼ିଛି ସେଗୁଡ଼ାକୁ ଟିକେ ସର୍ଜିକାଲି ମ୍ୟାନେଜ୍ କରିବାକୁ ପଡ଼ିପାରେ।
1: ସବୁ ମାସରେ ସେମିତି ହେଉଛି ମ୍ୟାଡମ୍?
2: ପିଲାପିଲି ଅଛନ୍ତି?
1: ପିଲା ଗୋଟିଏ।
2: ହଁ, ତ ଟିକେ ଦେଖିବାକୁ ପଡ଼ିବ, ସେଟା ଟିକେ ସ୍କାନିଂ ଦରକାର,
1: ମାନେ ଯାଇକି ଆମର ଅଲଟ୍ରାସାଉଣ୍ଡ କଲେ ହବ।
2: ହଁ, ଅଲଟ୍ରାସାଉଣ୍ଡ କରିକି ଗର୍ଭାଶୟଟା କେମିତି ଅଛି, ତାର ସାଇଜ ସେପ୍, ମାଂସ ବଢ଼ିଛି କି, ସବୁ ଦେଖିକି ତାକୁ ମ୍ୟାନେଜ୍ କରିବାକୁ ପଡ଼ିବ, ତାକୁ ମେଡିସିନ୍ ଦେବାକୁ ପଡ଼ିବ।
1: ଆଚ୍ଛା, ଆଉ ଯଦି ସେ ଆମର ମାନେ ସେ ପିରିୟଡ଼ ଟାଇମ୍ରେ ତାର ମୁଣ୍ଡ ବି ବହୁତ ବୁଲାଏ ମ୍ୟାଡମ୍?
2: ସେଗୁଡ଼ା ଟିକେ PMS କହୁଛନ୍ତି, ପ୍ରିମେନ୍ଷ୍ଟ୍ରାଲ ସିମ୍ପଟମ୍ସ, ସେଗୁଡ଼ାକୁ ବି ଟିକେ ଯୋଗ, ଏକ୍ସରସାଇଜ, ଲାଇଫଷ୍ଟାଇଲ ମଡିଫିକେସନ ଏସବୁରେ ଇମ୍ପ୍ରୁଭ କରିହେବ। ଏକ୍ସରସାଇଜ କରିବେ, ଚାଲିପାରିବେ, ୱାକ୍ କରିପାରିବେ, ବାକି ଯେତିକି ସବୁ ଷ୍ଟ୍ରେଚିଂ, ଯୋଗ, ଏକ୍ସରସାଇଜେସ୍ ଯାହା ସବୁ ଅଛି, ଝାଳ ବାହାରିଲା ପର୍ଯ୍ୟନ୍ତ ଟିକେ ଏକ୍ସରସାଇଜେସ୍ କଲେ ଯେଉଁ ହେଉଛି, କିଛି ଜଣଙ୍କର ମୁଣ୍ଡ ବିନ୍ଧେ, କାହାର ବ୍ରେଷ୍ଟ ପେନ୍ ହୁଏ, କାହାର ବାକି ସବୁ
0: ମୁଣ୍ଡ ବୁଲାଏ,
2: ଡିପ୍ରେସନ, ଟିକେ ମୁଡ୍ ଏପଟ ସେପଟ ହୁଏ, ସବୁ ଗୁଡ଼ାକ ସେ ଲାଇଫଷ୍ଟାଇଲ ମଡିଫିକେସନ ଇମ୍ପ୍ରୁଭମେଣ୍ଟ ହୋଇପାରିବ।
0: ପ୍ରଥମେ ଆମେ ଯଦି ପରାମର୍ଶ କରିବା ଡାକ୍ତରଙ୍କ ସହିତ, ପ୍ରଥମେ ଜାଣିନେବା ଆମର ଶରୀରରେ କ'ଣ ଆବଶ୍ୟକତା ରହିଛି ବା ଶରୀର କିଛି କ୍ଷତି ହେଇଛି ନା ନାହିଁ। ପରାମର୍ଶ ନେବା ପରେ ମେଡ଼ିସିନ ଯାହା ଦେବେ ମ୍ୟାଡ଼ାମ ସେଇଟା ଖାଇବେ। ପୁଣି ତା ପାଇଁ ବୋଲି ଯେଉଁ ମ୍ୟାଡ଼ାମ କହିଲେ ଏକ୍ସରସାଇଜ ବା ବ୍ୟାୟାମ କରିବା, ସେଇ କଥା ମଧ୍ୟ ଯଦି କରିବା ଆମେ ତାହେଲେ ତାର ନିରାକରଣ କରିପାରିବା, ଆପଣଙ୍କ ମ୍ୟାଡ଼ାମ ମଧ୍ୟ ସୁସ୍ଥ ରହିପାରିବେ, ଆପଣ ବି ସୁସ୍ଥ ରହିପାରିବେ।
1: ଠିକ୍, ଧନ୍ୟବାଦ,
0: ଧନ୍ୟବାଦ, ନମସ୍କାର। ଆମେ ଯେଉଁ କଥା ହେଉଥିଲେ PCODର ସମସ୍ୟା, ଯେଉଁ ଇରେଗୁଲାର ମେନ୍ସ, ଆଉ ତା ସହିତ ଆମର ପେଟ ଦରଜ, ଏମିତି ଅନେକ ଝିଅମାନଙ୍କର ଦେଖାଯାଉଛି, ଏଡଲସେନ୍ସ ଛୁଆମାନଙ୍କର ଦେଖାଯାଉଛି, ଆଫ୍ଟର ମ୍ୟାରେଜ୍ ସେମାନଙ୍କର ମଧ୍ୟ କିଛି କିଛି ଦେଖାଯାଉଛି। ଏଇ ଯେଉଁ ପେଟ କଟାଟା ଏତେ ଜୋରରେ ବେଳେବେଳେ ହୁଏ, ଅନ୍ୟମାନ ମାନେ ଦେଖିଛୁ ଆମେମାନେ, ଯେ ମୋ ଭଉଣୀର ବି ସେମିତି ହେଇଥିଲା, ଅନେକ ଛୁଆମାନଙ୍କର ବି ସେମିତି ହେଉଛି, ଯେ ବହୁତ ଜୋରରେ ପେଟ ଦରଜ ହୁଏ, ତାପରେ ଗୋଟେ ଦିନ ବା ଦୁଇ ଦିନ ପରେ ଏଜ୍ ୟୁଜୁଆଲ୍ ହେଇଯାଏ, ଅଧିକାଂଶଙ୍କର ସେମିତି ହୁଏ। ତ ସେଇଟା ମଧ୍ୟ ଏଇ ଯେଉଁ PCOD ହେଇଥାଏ ପାରେ କି? ଆଗ ତ ସେମିତି କିଛି ଏମିତି PCOD ଏଇ ରୋଗ ବିଷୟରେ ଆମେ ଜାଣିନଥିଲୁ କି ଶୁଣିନଥିଲୁ, କିନ୍ତୁ ବର୍ତ୍ତମାନ ଆପଣ କହିଲା ଭଳି ଯେଉଁ ଲାଇଫଷ୍ଟାଇଲ ପରିବର୍ତ୍ତନ ହେଇଛି, ସେଥିପାଇଁ ବିଭିନ୍ନ ପ୍ରକାର ରୋଗର କ୍ରିଏସନ୍ ହେଇଛି ନା ଆଗରୁ ଥିଲା ଏଇ PCOD ସମସ୍ୟାଟା?
2: ଆଗରେ ଆକ୍ଚୁଆଲି ଏତେ ଜଣାପଡ଼ୁନଥିଲା, ବିକଜ୍ ଏତେ ଅଲଟ୍ରାସାଉଣ୍ଡ ଏତେ କିଛି ଇନଭେଷ୍ଟିଗେସନ୍ସ ହେଉନଥିଲା। ଏବେ ଯେଉଁ ପିଲାମାନଙ୍କର ପିରିୟଡ଼ ଇରେଗୁଲାରିଟିଜ୍ ଏସବୁ ପାଇଁ ଅଲଟ୍ରାସାଉଣ୍ଡର ସୁବିଧା, ରକ୍ତ ପରୀକ୍ଷା, ବିଭିନ୍ନ ପ୍ରକାର ହର୍ମୋନାଲ୍ ଟେଷ୍ଟର ସୁବିଧା ପାଇଁ ଆଜିକାଲି ବେଶୀ ଡିଟେକ୍ସନ୍ ହେଉଛି। ଆଉ ଯେଉଁ ପେଟକଟା ପ୍ରୋବ୍ଲେମ୍ଟି, ସେଇଟା ତ ସ୍ପାଜମୋଟିକ୍ ଡିସ୍ମେନୋରିଆ ଯେଉଁଟା, ସେଇଟା ନର୍ମାଲ ଆଫ୍ଟର ଚାଇଲ୍ଡ ବାର୍ଥ ଠିକ୍ ହେଇଯିବ ଛୋଟ ପିଲାଙ୍କର ଯେଉଁଟା, କିନ୍ତୁ ଆଜିକାଲି ଆଉ ଗୋଟେ ପ୍ରୋବ୍ଲେମ୍ ଆସୁଛି, ଏଣ୍ଡୋମେଟ୍ରିଓସିସ୍, ଯେଉଁଠି ପେଟ ଭିତରେ ବି ମେନ୍ସଟ୍ରୁଏସନ୍ ହେଉଛି, ବାହାରେ ମେନ୍ସଟ୍ରୁଏସନ୍ ହେଉଛି, ପେଟ ଭିତରେ ବି ମେନ୍ସଟ୍ରାଲ ବ୍ଲଡ୍ ଗୁଡ଼ା କଲେକ୍ସନ୍ ହେଉଛି, ସେଗୁଡ଼ା ସବୁ ସିଷ୍ଟ ଫର୍ମେସନ୍ କରୁଛି, ତାକୁ ଚକୋଲେଟ୍ ସିଷ୍ଟ କହୁଛନ୍ତି, ତାକୁ ପେଲ୍ଭିକ୍ ଏଣ୍ଡୋମେଟ୍ରିଓସିସ୍ କହୁଛନ୍ତି, ଗର୍ଭାଶୟର ପଛପଟେ, ଅଣ୍ଡାଘର ପଛପଟେ, ଖାଦ୍ୟ ନଳୀରେ, ପରିସ୍ରା ଥଳିରେ, ଚାରିଆଡ଼େ ସେସବୁ ଏଣ୍ଡୋମେଟ୍ରିଓଟିକ୍ ଡିପୋଜିଟ୍ ସବୁ ହେଇଯାଉଛି,
0: ଯେଉଁ ଫାଇବ୍ରଏଡ୍ସ ବି ମାନେ ସୋରିଷ ଦାନା ଭଳିଆ ଗୋଟେ ଗୋଟେ
2: ହେଇଯାଉଛି, ସେ କେସ୍ ଗୁଡ଼ା ବି ସିଭିୟର ପେଟ କାଟିବ, ଡିସ୍ପାରୋନିଆ କରିବ, ଡ୍ୟୁରିଂ ସ୍ୱାମୀ ସ୍ତ୍ରୀ ସେ ସମ୍ପର୍କ ସମୟରେ ସିଭିୟର ପେନ୍ ହେବ, ମଳ ଝାଡ଼ା ଗଲା ବେଳକୁ ପେନ୍ ହେବ, ଏସବୁ ସେମାନଙ୍କର ବି ଗୋଟେ ଲାଇଫ୍

0: ଦରକାର ନଥିଲେ ଗର୍ଭ ରଖନ୍ତୁ ନାହିଁ, ଆଉ କିନ୍ତୁ ଗର୍ଭପାତ କରିବା ବହୁତ ଡେଞ୍ଜରସ୍, ବହୁତ
1: ତା
0: ରିସ୍କି।
1: ପୂର୍ବରୁ ଯେଉଁ ମେଡିସିନ ଗୁଡ଼ାକ ଖାଉଛନ୍ତି ସେଇ ମେଡିସିନ ଗୁଡ଼ାକର ପ୍ରଭାବ ମଧ୍ୟ ଏଥିରେ ପଡ଼ିପାରୁଛି।
0: ହଁ, ତାଙ୍କର ସବୁ ଯେଉଁ ମିଫେପ୍ରିଷ୍ଟନ ମିସୋପ୍ରିଷ୍ଟନ ବଟିକା ଯେଉଁ ଗର୍ଭପାତ ପାଇଁ ଖାଉଛନ୍ତି, ସେଗୁଡ଼ାକ ବି ଲିଭର କିଡ଼ନୀ ଉପରେ ଟକ୍ସିକ୍ ଇଫେକ୍ଟ ଅଛି। ଆଜିକାଲି ସିଜେରିଆନ ରେଟ୍ ବଢ଼ିଯାଉଛି, ସିଜେରିଆନ ସେକ୍ସନ ରେଟ୍ ଯେଉଁ ବଢ଼ିଯାଉଛି, ସେ ଗର୍ଭପାତ ସମୟରେ ତା'ର ବି ବହୁତ କମ୍ପ୍ଲିକେସନ୍ସ ହେଉଛି। ସ୍କାର୍ ଏକ୍ଟୋପିକ୍ ବୋଲି ଗୋଟେ ଜିନିଷ ଅଛି, ଯେଉଁଥିରେ ପ୍ରିଭିୟସ୍ ସିଜେରିଆନ ସ୍କାର୍ରେ ପ୍ରେଗନେନ୍ସି ଏଇଟା ଆସି ଲାଗିଯାଉଛି ଡ୍ୟୁରିଂ ସକ୍ସନ୍ ଇଭାକୁଏସନ୍ ପ୍ରୋସିଡ଼ିଓର, ନହେଲେ ମେଡିସିନ୍ ଖାଇଲା ପରେ ସେଟା ବହୁତ ବ୍ଲିଡ଼ିଂ ହେଉଛି, ସର୍ଜିକାଲି ୟୁଟ୍ରସ୍ଟା ରିମୁଭ୍ କରିବାକୁ ପଡ଼ୁଛି, ସବୁ କମ୍ପ୍ଲିକେସନ୍ସ ବହୁତ ହେଉଛି। ତ ଯଦି ଗର୍ଭ ଦରକାର ନାହିଁ, ବିଭିନ୍ନ ପ୍ରକାର ଗର୍ଭ ନିରୋଧକ ବ୍ୟବସ୍ଥା ସବୁ ବହୁତ କିଛି ଆଜିକାଲି ଆଭେଲେବୁଲ୍ ହେଲାଣି, ଡକ୍ଟରଙ୍କ ପରାମର୍ଶ କରି କିଛି ଗୋଟେ ଅବଲମ୍ବନ
1: ପ୍ରିକସନ୍ ଯଦି ନେବା
0: ଆମେ ଫିମେଲ୍ଟି ସଫର୍ କରିବନି, ନହେଲେ ବହୁତ ହଇରାଣ ହେଉଛନ୍ତି।
1: ଆମର ଶେଷ ପ୍ରଶ୍ନ ରହିଲା ଆପଣଙ୍କୁ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତର ଅନୁରାଧ ମିଶ୍ରଙ୍କୁ ଆମର ରହିବ, ଯେ ଏଇ ଯେଉଁ ଆମର ମହିଳାମାନେ ଅଛନ୍ତି ବିଭିନ୍ନ ପ୍ରକାର ପର୍ବପର୍ବାଣି ହେଉ ବା କୌଣସି ଜାଗାକୁ ବୁଲିବା ପାଇଁ ଗଲାବେଳେ ହେଉ, ତାଙ୍କର ପିରିୟଡ଼୍ସ ତାଙ୍କ ପାଇଁ ପ୍ରୋବ୍ଲେମ୍ ତିଆରି କରୁଛି ବୋଲିକି ସେମାନେ ପିରିୟଡ଼୍ସକୁ ରୋକିବା ପାଇଁ ବୋଲିକି ମେଡିସିନ୍ ଖାଆନ୍ତି, ସେଇଟା ମଧ୍ୟ PCOD କାରଣ ହେଇପାରେ କି?
0: ପିରିୟଡ଼୍ ଘୁଞ୍ଚିବା ମେଡିସିନ୍ ଖାଇବାଟା ବେଶୀ କିଛି ପ୍ରୋବ୍ଲେମାଟିକ୍ ନୁହଁ, ବିକଜ୍ ସେ ମେଡିସିନ୍ ଗୁଡ଼ା ସେଫ୍, କିନ୍ତୁ ବେଳେବେଳେ ପେସେଣ୍ଟମାନଙ୍କର ପ୍ରେଗନେନ୍ସି ଥାଏ, ସେମାନେ ଜାଣିନଥାନ୍ତି ମେଡିସିନ୍ ଖାଇଦିଅନ୍ତି, ସେଇଟା ବେବିର ଟିକେ କଞ୍ଜେଣ୍ଟାଲ୍ ଆନୋମାଲି ଯେଉଁଟା ତାଙ୍କର ବିକଳାଙ୍ଗ କରିବାର ରିସ୍କ ରହୁଛି, ସେଇ ଜିନିଷଟା ସିଓର ହେଇକି ଆମେ ମେଡିସିନ୍ ଖାଇବା କଥା।
1: ଆଉ ଗୋଟେ କଲ୍ ଆସିଯାଇଛି ଆମର ଗ୍ରହଣ କରିବା। ହ୍ୟାଲୋ
2: ହ୍ୟାଲୋ ହଁ ନମସ୍କାର।
1: ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ଆଜ୍ଞା, ବରହମପୁର ରେଡ଼ି କହୁଛନ୍ତି କି?
1: ଆଜ୍ଞା, ଆମ ଆଗରେ ଅଛନ୍ତି ଡାକ୍ତର ଅନୁରାଧା ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ। ଆପଣଙ୍କ ପ୍ରଶ୍ନ ପଚାରନ୍ତୁ ମ୍ୟାଡ଼ାମ।
2: ଆଜ୍ଞା ହଁ, ସବୁବେଳେ ଆମର ପିରିୟଡ଼ ପ୍ରୋବ୍ଲେମ ହେଉଛି, ତ କ'ଣ କେମିତି ଭଲ ହବ? 10 ଦିନ ଲେଟ୍, 15 ଦିନ ଲେଟ୍ ହେଉଛି।
0: 10-15 ଦିନ ଲେଟ୍ ଟା ବେଶୀ କିଛି ପ୍ରୋବ୍ଲେମ ନାହିଁ, ତାକୁ ଟିକେ ଏକ୍ସରସାଇଜ୍, ୱାର୍କଆଉଟ୍, ବଡି ୱେଟ୍ ମେଣ୍ଟେନ୍ କଲେ ସେଇଟା ଠିକ୍ ହେଇଯିବ। ତାକୁ କିଛି ବେଶୀ ହର୍ମୋନାଲ୍ ମେଡିସିନାଲ ମ୍ୟାନେଜମେଣ୍ଟ ଦରକାର ନାହିଁ, ଲାଇଫଷ୍ଟାଇଲ୍ ମଡିଫିକେସନ୍ କରନ୍ତୁ, ଟାଇମଲି ଖିଆପିଆ କରନ୍ତୁ, ଟାଇମଲି ଶୁଅନ୍ତୁ, ଏକ୍ସରସାଇଜ୍ କରନ୍ତୁ, ଲୋ କ୍ୟାଲୋରି ଜିନିଷ ଖାଆନ୍ତୁ, ଆପଣଙ୍କର ହାଇଟ୍ ହିସାବରେ ଓଜନଟା ଯେତିକି ରହିବା କଥା ମେଣ୍ଟେନ୍ କରନ୍ତୁ, ଫିଜିକାଲି ଆକ୍ଟିଭ୍ ରୁହନ୍ତୁ। ମାପିଦେବେ 100 ମାଇନସ କରିଦେବେ, ଯେତିକି ଆସୁଛି ସେତିକି ଆପଣଙ୍କର ଓଜନ ରହିବା କଥା, ସେତିକିରେ ମେଣ୍ଟେନ୍ କରିବେ, ସବୁଦିନ ଯୋଗ କରନ୍ତୁ, ଏକ୍ସରସାଇଜ୍ କରନ୍ତୁ।
1: ଆମର ଶେଷ ପ୍ରଶ୍ନ ରହିବ ଆମର ଯେଉଁ ମହିଳାମାନଙ୍କ ପାଇଁ ବୋଲିକି, ଆପଣ ଯେହେତୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଅଛନ୍ତି, ସେମାନଙ୍କୁ ଶେଷ ପରାମର୍ଶ ଆପଣ କ'ଣ ଦେବେ ଆମ କାର୍ଯ୍ୟକ୍ରମ ଜରିଆରେ?
0: ମେନ୍ସଟ୍ରୁଏସନ୍ ହେଉଛି ଗୋଟେ ବହୁତ କମ୍ପ୍ଲିକେଟେଡ୍ ପ୍ରୋସିଡ଼ିଓର ପ୍ରୋସେସ୍, ଯେଉଁଥିରେ ଆମର ଦେହର ହର୍ମୋନାଲ୍ ବାଲାନ୍ସ, ଆମର BMI, ବଡ଼ିର ୱେଟ୍, ଏସବୁ ସାଇକୋଲୋଜିକାଲ୍ ଷ୍ଟାଟସ୍ ସବୁ ଦେଖିକି ମେନ୍ସଟ୍ରୁଏସନ୍ଟା ଗୋଟେ ଝିଅର 28 ଦିନରେ ଥରେ ହୁଏ, ଯେଉଁଟାକି ଆମର 14 ଦିନ ଅଣ୍ଡାଟା ଫୁଟେ, ତାପରେ ଯଦି ପ୍ରେଗନେନ୍ସି ରହୁଛି ତାହେଲେ ହିଁ ପିରିୟଡ଼ ମିସ୍ ହେବ, ନହେଲେ 28 ଦିନକୁ 28 ଦିନ ଠିକ୍ ସାଇକେଲ୍ ହେବ। ତ ମେନ୍ସଟ୍ରୁଆଲ୍ ହାଇଜିନ୍ ମେଣ୍ଟେନାନ୍ସ ଇଜ୍ ଭେରି ଇମ୍ପୋର୍ଟାଣ୍ଟ, ସମସ୍ତେ ହାଇଜିନ୍ ମେଣ୍ଟେନ୍ କରନ୍ତୁ, ଆଉ ସାନିଟାରୀ ପ୍ୟାଡ୍ସ ରେଗୁଲାରଲି ଚେଞ୍ଜ କରନ୍ତୁ, ବାକି ଅଣ୍ଡରଗାର୍ମେଣ୍ଟ ସବୁ କ୍ଲିନ୍ ୟୁଜ୍ କରନ୍ତୁ, ବଡି ୱେଟ୍ ମେଣ୍ଟେନ୍ କରନ୍ତୁ, ସିଡେଣ୍ଟ୍ରି ଲାଇଫ୍ ଷ୍ଟାଇଲ୍, ଅଳସୁଆ ଆମର ରହିବାଟା ସେଇଟା ଆଭଏଡ଼୍ କରନ୍ତୁ, ଗୁଡ଼୍ ଡାଏଟ୍ ନିଅନ୍ତୁ, ଫାଷ୍ଟଫୁଡ଼୍ ଜାତୀୟ ଖାଦ୍ୟ ଆଭଏଡ଼୍ କରନ୍ତୁ, ଆଡିକୁଏଟ୍ ଏଜ୍ରେ, ପର୍ଟିକୁଲାର ଏଜ୍ରେ ମ୍ୟାରେଜ୍ କରନ୍ତୁ, ନା ବହୁତ ଜଲ୍ଦି ନା ବହୁତ ଲେଟ୍, ପର୍ଟିକୁଲାର ଏଜ୍ ଗ୍ରୁପ୍ ଯେଉଁଟା ଆମର 22-23 ବର୍ଷରୁ 30 ବର୍ଷ ସେ ଭିତରେ ମ୍ୟାରେଜ୍ କରନ୍ତୁ, ଏର୍ଲି ପ୍ରେଗନେନ୍ସି ପ୍ଲାନ୍ କରନ୍ତୁ, ଏଇ ପସିବୁଲ୍ ହେଉଛି 2ଟା ବେବି ପ୍ଲାନ୍ କରନ୍ତୁ, ପିଲାଙ୍କ ଭିତରେ ଗ୍ୟାପ୍ ରଖିବା ପାଇଁ ଆଡିକୁଏଟ୍ କଣ୍ଟ୍ରାସେପ୍ଟିଭ୍ ନିଅନ୍ତୁ, ଅବାଞ୍ଛିତ ଗର୍ଭନିରୋଧ, ଗର୍ଭ ନଷ୍ଟ ଏସବୁରୁ ଆଭଏଡ଼୍ କରନ୍ତୁ, 40 ବର୍ଷ ପାଖାପାଖି ଯଦି ବ୍ଲିଡ଼ିଂ ହେଲା କି ମେନୋପଜ୍ ପରେ ଆଉଥରେ ବ୍ଲିଡ଼ିଂ ହେଲା, ସେଗୁଡ଼ା ଗର୍ଭାଶୟ କ୍ୟାନ୍ସରର ଲକ୍ଷଣ ହୋଇପାରେ, ତ ସେଗୁଡ଼ା ଡକ୍ଟରଙ୍କୁ ଦେଖେଇକି ଆମର ଯାହା ବାୟୋପ୍ସି କରିବା କଥା, ପାପ୍ସମିୟର ବୋଲି ଗୋଟେ ସର୍ଭାଇକାଲ୍ କ୍ୟାନ୍ସର ପାଇଁ ଟେଷ୍ଟ ଆସୁଛି, ସେଇଟା ଆମେ ରେଗୁଲାରଲି 3 ବର୍ଷକୁ ଥରେ 30 ବର୍ଷ ପରେ ଆମେ କରିବା, ଆଉ HPV ଭ୍ୟାକ୍ସିନ୍ର ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ଅଛି, ସବୁ ଆଡୋଲେସେଣ୍ଟ ଝିଅ ମା ବାହାଘର ଆଗରୁ 13-26 ବର୍ଷ ଝିଅମାନେ ଭ୍ୟାକ୍ସିନ୍ ନିଅନ୍ତୁ, କାରଣ ଆମର ଆଜିକାଲି ଗର୍ଭାଶୟ କ୍ୟାନ୍ସରରେ ବହୁତ ଡେଥ୍ ହେଉଛି, ତ ସେଇଟା କ୍ୟାନ୍ସର ପ୍ରିଭେଣ୍ଟ କରିବ, ତ HPV ଭ୍ୟାକ୍ସିନ୍ ଇଜ୍ ମଷ୍ଟ ଫର୍ ଅଲ୍ ଆଡୋଲେସେଣ୍ଟ ଅନମ୍ୟାରିଡ୍ ଗର୍ଲସ୍, ଆମେ ସବୁ ଏନକରେଜ୍ କରିବା ଭ୍ୟାକ୍ସିନେସନକୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆମର ଯେଉଁ ଶ୍ରୋତାବନ୍ଧୁମାନଙ୍କୁ ସୁନ୍ଦର ପରାମର୍ଶ ଦେଲେ, ସେମାନଙ୍କ ପ୍ରଶ୍ନର ଉତ୍ତର ଦେଲେ, ସେଥିପାଇଁ ଆମର ଆକାଶବାଣୀର ହେଲୋ ଡକ୍ଟର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
3: ହେଲୋ ଡକ୍ଟର, ହେଲୋ ଡକ୍ଟର।

ଶୁଣୁଥିଲେ ଫୋନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର, ଉପସ୍ଥାପନ କଲେ ଧରିତ୍ରୀ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz। ଆସନ୍ତୁ ଆରମ୍ଭ କରିବା କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମ କାର୍ଯ୍ୟକ୍ରମ ଗୀତାଞ୍ଜଳି।

ମା ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ। ମା ନାମରେ ଭରି ରହିଛି ଅମାପ ସ୍ନେହ ମମତାର ନିର୍ଝରିଣୀ। ମା ସେ ତ ଅମୃତମୟୀ।

କିଏ ତାଙ୍କୁ କହେ ମା, କିଏ କହେ ବୋଉ, କିଏ କହେ ଅମିଜାନ, ତ କିଏ କହେ ଆଇ, ଆଉ କିଏ ପୁଣି କହେ ମୟା। ଯେଉଁ ନାମରେ ଡାକିଲେ ବି ସେ ନାମରୁ ସଞ୍ଚରି ଯାଏ, ବହିଯାଏ ମମତାର ମଧୁରିମା।

ମାଆର ମହୁଭଳ କଥା ସ୍ନେହ ସରାଗରେ ପଳେଇ ନେବାର ସ୍ପର୍ଶ ସତରେ ଅଭୁଲା ତାର ସାଧନ ସିଦ୍ଧି ଆମକୁ ମଣିଷ ପରି ମଣିଷ ଠିକ କରି ଗଢ଼ି ତୋଳିବାର ସଂକଳ୍ପ ଓ ସାହସ ତାର ତୁଳନା ନାହିଁ ଜମା ତୁଳନା ନାହିଁ।

କାରଣ ସେ ସବୁବେଳେ ଆମରି ସହିତ ରହିଛି ରହିବ। ସେମିଥିଲେ ବି ଏବଂ ନଥିଲେ ବି ତାର ଆଶୀର୍ବାଦ ସଦୈବ ଆମରି ସହିତ ରହିଥିବ। ସତରେ ସେ ହିଁ ନମସ୍ୟା, ସେ ହିଁ ନମସ୍ୟା।

ଆସନ୍ତୁ ଆଜି ହିଁ ସଂକଳ୍ପ ନେବା ଆମର ମା ଅମିଜାନ ମେୟା ବୋଉ ମାଆ ମାନଙ୍କ ପାଇଁ ଯାହା ଚାହିଁବା ଯାହା ପାରିବା ନିଶ୍ଚିତ ରୂପେ କରିବା।

ଶ୍ରୋତା ବନ୍ଧୁ ଶୁଣିଥିଲେ ଗୀତାଞ୍ଜଳି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ଭେଣ୍ଟ୍ରା 106.6 MHz ଯୋଗେ ଆପଣ ଠିକ୍ ଏକା ସମୟରେ କାର୍ଯ୍ୟକ୍ରମକୁ ପ୍ରସାର ଭାରତୀ ମୋବାଇଲ୍ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ନାଟକ ସେତୁବନ୍ଧ, ରଚନା ଏବଂ ପରିଚାଳନା ଗୋପାଳ ଛୋଟରାୟ।

0: ପରିଚୟ ହେଉଛି ମୁଁ ରଘୁପତି ଶ୍ରୀରାମଚନ୍ଦ୍ରଙ୍କ ସେବକ।
1: ତାହେଲେ ଶ୍ରୀରାମଙ୍କ ନିର୍ଦ୍ଦେଶରେ ତୁ ରାଜ୍ୟକୁ ଆସିଛୁ?
0: ଏ ପ୍ରଶ୍ନ ମତେ ଆଉ ପଚାରୁଛନ୍ତି କାହିଁକି ଦଶନନ?
1: ଆଚ୍ଛା, ତୋର ଲଙ୍କା ଆସିବାର ଉଦ୍ଦେଶ୍ୟ କ'ଣ?
0: ଏ ପ୍ରଶ୍ନର ଉତ୍ତର ଯଦି ମୁଁ ନ ଦିଏ?
1: ତୁ ବର୍ତ୍ତମାନର ବନ୍ଦୀ, ମୋ ରାଜସଭାରେ ତୋର ଅପରାଧର ବିଚାର ଚାଲିଛି।
0: ମୋର ଲଙ୍କାପୁର ଆସିବା ଯଦି ଅପରାଧ ହେଇଥାଏ, ତାହେଲେ ଲଙ୍କାଧିପତି ମତେ ଦୟାକରି କହିବେ କି ଉଦ୍ଦେଶ୍ୟ ନେଇ ସେ ପଞ୍ଚପଟି ଯାଇଥିଲେ?
1: ତାହେଲେ କେବଳ ଚୌର୍ଯ୍ୟ ବୃତ୍ତି ନୁହେଁ, ରାଜନୀତି ମଧ୍ୟ ତଥା କରୁ।
0: ଓ, ତେବେ ଚୋରି ଅପରାଧରେ ମୋର ବିଚାର ଏଠି ଚାଲିଛି ନା?
2: ନିଶ୍ଚୟ, ହୀନ ଚୋର ତସ୍କରଙ୍କ ଭଳି ତୁ ଲୁଚି ଛପି ଅଶୋକ ବନରେ ପ୍ରବେଶ କରିଛୁ।
0: ମହାମନ୍ତ୍ରୀ ଏ କଥା କହିପାରନ୍ତି ଶୁଣି ମୁଁ ଆଶ୍ଚର୍ଯ୍ୟ ହେଉଛି। ମୁଁ ଲୁଚି ଛପି ପ୍ରବେଶ କରି କିପରି? ଅଶୋକ ବନ ସଶସ୍ତ୍ର ଅସୁର ପ୍ରହରୀମାନେ ଏ ବୁଦ୍ଧିମାନେ ଯେ ମୁଁ ଗୋଟାଏ ବାନର ବୋଲି ମୋ ପ୍ରତି ସେମାନେ ଦୃଷ୍ଟିପାତ ସୁଦ୍ଧା କଲେ ନାହିଁ, ଏଥିରେ ମୋର ଅପରାଧ ରହିଲା କେଉଁଠି? ତାପରେ ମାତ ଜାନକୀଙ୍କ ଚରଣ ବନ୍ଦନା ଶେଷ କରି ମୁଁ ଯେତେବେଳେ ବିସ୍ତୀର୍ଣ୍ଣ ଅଶୋକ ବନରେ ମୁଁ ମୋର ସ୍ୱଭାବ ସୁଲଭ ନୃତ୍ୟ ଆରମ୍ଭ କରି ମୋର ହୁଙ୍କାରରେ ସମଗ୍ର ଲଙ୍କା ନଗରୀ ପ୍ରକମ୍ପିତ ହୋଇଉଠିଥିଲା। ପୁଣି ମୋର ପଦାଘାତରେ ଏଡ଼େ ସୁନ୍ଦର ଅଶୋକ ବନର ଗୋଇ ହେଲେ ବୃକ୍ଷ ଅକ୍ଷୟ ଅବସ୍ଥାରେ ରହିନାହିଁ, ଇଏ ତେବେ ଚୋରି ଲା କିପରି? ଯିଏ ଚୋରି କରେ ସିଏ କ'ଣ ଏମିତି ଡିଣ୍ଡିମ ପିଟି ଚୋରି କରେ ମନ୍ତ୍ରୀ ମହାଶୟ?
1: ଅଶୋକ ବନ ଧ୍ୱଂସ କରିଛି ବୋଲି ମୋର ଖୁବ୍ ଗର୍ବ ନା?
0: ମୋତେ ନୁହେଁ ମହାରାଜ, ମୋତେ ନୁହେଁ। ମହାରାଜ ଯଦି କେବେ ଶାର୍ଦ୍ଦୁଳ ଶିକାର କରିବାକୁ ଯାଇ ଅକସ୍ମାତ ଶୃଗାଳ ଶିକାର କରି ବସନ୍ତି, ତାହେଲେ କ'ଣ ସେଇଟା ତାଙ୍କର ଗର୍ବ କଥା ହବ?
1: ଗୋଟେ ଛାର ବାନର ତୁ, ତୋର ଏତେ ଦୁର୍ସଥା, ଏତେ ଦୁଃସାହସ, ତୁ ଲଙ୍କାର ଅଶୋକବନକୁ ଧ୍ୱଂସ କରିଦେଇଛୁ।
0: ଲଙ୍କପତିଙ୍କର ସୌଭାଗ୍ୟ, ମୋର ପ୍ରଭୁଙ୍କ ଅନୁମତି ମୁଁ ନେଇନି, ନଚେତ କେବଳ ଅଶୋକବନ କାହିଁକି, ଲଙ୍କାର ରାକ୍ଷସ କୁଳକୁ ମୁଁ ଏଇ ଅଶୋକବନ ପରି ଧ୍ୱଂସ କରିଦେଇଥାନ୍ତି।
2: ଏ ବାରଟାର ଶ୍ରଦ୍ଧା ବେଳକୁ ବେଳ ବୃଦ୍ଧି ହେଉଛି ମହାରାଜ, ଆଦେଶ କରନ୍ତୁ ଏଇଟାକୁ ସଙ୍ଗେ ସଙ୍ଗେ ହତ୍ୟା କରାଯାଉ, କିମ୍ବା ଅନ୍ଧକାର କାରାଗୃହରେ ଚିରକାଳ ପାଇଁ ବନ୍ଦୀ କରି ରଖାଯାଉ।
1: ନା ମହାମନ୍ତ୍ରୀ, ହତ୍ୟା ନୁହେଁ କି ବନ୍ଦୀ ନୁହେଁ, ମୁଁ ସେଠୁ ଫେରିଯାଇ ପ୍ରଭୁ ଶ୍ରୀରାମକୁ ଜଣାଉ ଯେ ସୀତାଙ୍କୁ ଅଶୋକ ବନରେ ବନ୍ଦୀ କରି ରଖାଯାଇଛି। ପୁଣି ଲଙ୍କାର ବିଭବ, ଲଙ୍କାର ଐଶ୍ୱର୍ଯ୍ୟ, ଲଙ୍କପତିର ଶକ୍ତି ସାମର୍ଥ୍ୟର କାହାଣୀ ଯାଇ ସେ ତା ରାମଚନ୍ଦ୍ର ନିକଟରେ ବର୍ଣ୍ଣନା କରୁ। ଅଶୋକ ବନ ଧ୍ୱଂସ କରିବା ଅପରାଧରେ ଆପଣ ତା ପ୍ରତି ଉପଯୁକ୍ତ ଦଣ୍ଡବିଧାନ କରି ତାକୁ ମୁକ୍ତ କରିଦିଅନ୍ତୁ।
0: ତାହେଲେ କୁହନ୍ତୁ ମନ୍ତ୍ରୀ ସୁକସାରଣ, ମୋ ପ୍ରତି କି ଦଣ୍ଡବିଧାନ ହେଉଛି?
2: ତୁ ଗୋଟେ ହୀନ ବାନର, ତୋର ସ୍ୱଭାବ ଧର୍ମ ଅନୁରୂପ ଦଣ୍ଡକୁ ଭୋଗ କରିବୁ। କିଏ ଅଛି ଏଟାର ଲାଙ୍ଗୁଳରେ ଅଗ୍ନି ସଂଯୋଗ କରି ଏଟାକୁ ଲଙ୍କା ଗଡ଼ରେ ଗଳିକନ୍ଦି ବୁଲେଇ ଛାଡ଼ି ଦିଅ?
0: ଲାଙ୍ଗୁଳରେ ଅଗ୍ନି ସଂଯୋଗ କରନ୍ତୁ ଆପତ୍ତି ନାହିଁ, କିନ୍ତୁ ମୋତେ ଲଙ୍କା ଗଡ଼ରେ ବୁଲେଇବେ କାହିଁକି? ଆପଣଙ୍କ ଏ ଦଣ୍ଡାଦେଶର ମର୍ମ ତ ମୁଁ ବୁଝିପାରିଲିନି ମନ୍ତ୍ରୀ ମହାଶୟ।
2: ଥରେ ଅଶୋକ ବନଠୁ ନୃତ୍ୟ କରିଥିଲୁ, ବର୍ତ୍ତମାନ ଲାଙ୍ଗୁଳରେ ଅଗ୍ନି ସଂଯୋଗ ହେଲା ପରେ ତୁ ଲଙ୍କା ଗଡ଼ରେ କିଭଳି ନୃତ୍ୟ କରିବୁ ସେ ଦୃଶ୍ୟ ଲଙ୍କାର ଆବାଳ ବୃଦ୍ଧ ବନିତା ଦେଖି ଉପଭୋଗ କରିବେ।
0: ଆପଣଙ୍କର ତୀକ୍ଷ୍ଣ ବୁଦ୍ଧି ପ୍ରକୃତରେ ପ୍ରଶଂସାର ଯୋଗ୍ୟ, କିନ୍ତୁ ମହାମନ୍ତ୍ରୀ ମୋତେ ଲଙ୍କାଗଡ଼ରେ ବୁଲିବା ପାଇଁ ଆପଣଙ୍କ ପ୍ରହରୀମାନେ ପରିଶ୍ରମ କରିବେ କାହିଁକି? ମୋର ଦଣ୍ଡଭୋଗ ସୁଚକ୍ଷରେ ଦେଖି ଲଙ୍କା ସେ ଆମୋଦ ଅନୁଭବ କରିବେ, ଏ ଆପଣ ଚାହାନ୍ତି ତ? ବେଶ, ଅଗ୍ନି ସଂଯୋଗ କରନ୍ତୁ, ମୁଁ ନିଜେ ଲଙ୍କାପୁରର ପ୍ରତ୍ୟେକ ଗୃହକୁ ଯାଇ ଏ ଦୃଶ୍ୟ ଦେଖେଇ ଆସିବି।
2: ପ୍ରହରୀ ଅଗ୍ନି ସଂଯୋଗ କର।
3: ଜୟ ରାମଚନ୍ଦ୍ର କି ଜୟ।
4: ମୁଁ ସ୍ୱୀକାର କରୁଛି ଜ୍ୟେଷ୍ଠ ଭ୍ରାତ, ଅନୁର ଲଙ୍କା ଦହନ ପାଇଁ ଆପଣ ବ୍ୟଥିତ ନୁହନ୍ତି, ଆପଣଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ଗୋଟାଏ କାହିଁକି ଏମିତି ବହୁ ସ୍ୱର୍ଣ୍ଣ ଲଙ୍କା ପୁଣି ନିର୍ମିତ ହୋଇପାରିବ? ସେ ବିଭବ, ସେ ଶକ୍ତି ଲଙ୍କେଶ୍ୱରଙ୍କର ଅଛି। କିନ୍ତୁ ମହାରାଜ, ଲଙ୍କା ଶତ୍ରୁ ତ ହନୁମାନ, ସୁଗ୍ରୀବ, ଅଙ୍ଗଦ, ଜମ୍ବୁବାନ ନୁହନ୍ତି, ଲଙ୍କାର ଶତ୍ରୁ ହେଉଛନ୍ତି ସ୍ୱୟଂ ପରମ ବ୍ରହ୍ମ ପରମେଶ୍ୱର ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ରାମଚନ୍ଦ୍ର।
1: ଶ୍ରୀରାମଙ୍କ ଗୁଣ କୀର୍ତ୍ତନ କରିବାକୁ ସମୁଦ୍ର ସେ ପାଖରେ ବନରବାନର ସମବେତ ହୋଇଛନ୍ତି, ତୁମ ମୁଖରୁ ରାମ ମହିମା ଶୁଣିବା ଧବ କିମ୍ବା ସ୍ପୃହା ମୋର ନାହିଁ ବିଭୀଷଣ, ତୁମର ଆଉ କ'ଣ କହିବା ଅଛି କୁହ?
4: ଗୁଣ କୀର୍ତ୍ତନ ଏହିପରେ ଅଯଥା ଶ୍ରୀରାମଙ୍କ ଗୁଣ କୀର୍ତ୍ତନ ଆପଣଙ୍କ ବିଚାରରେ ଏକ ଅପରାଧ, କିନ୍ତୁ ଯେଉଁଟା ସତ କଥା ସେଥିପ୍ରତି ତ ଆପଣ ବିରୂପ ହୋଇପାରିବେ ନାହିଁ, ତାକୁ ତ ଆପଣ ଅସ୍ୱୀକାର କରିପାରିବେ ନାହିଁ।
1: ଅସ୍ୱୀକାର କରି ନପାରେ, କିନ୍ତୁ ସ୍ୱୀକାର କରିବାର ସାର୍ଥକତା କ'ଣ ଅଛି ମୁଁ ବୁଝିପାରୁନି।
4: ମୋର ଆଶଙ୍କା ଲଙ୍କେଶ୍ୱର, ଆପଣ ପ୍ରଥମ ଶ୍ରୀରାମଙ୍କ ପ୍ରତି ଏଭଳି ମନୋଭାବ ପୋଷଣ କଲେ

0: ମୋ କଥାର ମୂଲ୍ୟ ଆପଣଙ୍କ ନିକଟରେ କିଛି ରହିବ ନାହିଁ।
1: ମୁଁ ପୁଣି ତୁମକୁ ସତର୍କ କରିଦେଉଛି ବିଭୀଷଣ, ତୁମେ ଭୁଲ କରୁଛ।
0: ଲଙ୍କେଶ୍ୱରଙ୍କ ନିକଟରେ ମୋର ବିନୀତ ନିବେଦନ ଯେ ଲଙ୍କେଶ୍ୱର ମୋତେ ଭୁଲ ବୁଝୁଛନ୍ତି।
1: ତୁମେ କ'ଣ କେବଳ ମୋ ସହିତ ଯୁକ୍ତି ବାଢ଼ିବା ପାଇଁ ରାଜସଭାକୁ ଆସିଛ ବିଭୀଷଣ?
0: ନା ମହାରାଜ, ରାଜସଭାର ଶିଷ୍ଟାଚାର ଶିକ୍ଷା ମୁଁ ଆପଣଙ୍କଠୁ ଲାଭ କରିଛି। ମୋର ବିଶ୍ୱାସ ମୁଁ ଏଥିରେ ଅଜ୍ଞ ନୁହେଁ।
1: ସେଇ କଥା ଯେପରି ଭୁଲି ନ ଯାଅ ଯେ ସମ୍ମୁଖରେ ତୁମର ସିଂହାସନରେ ଆସିନ ଲଙ୍କାର ସମ୍ରାଟ, ଆଉ ତୁମେ ହଉ ତ ଲଙ୍କା ହିଂର ଅନ୍ୟତମ ସେନାପତି। ଆମ ଆଲୋଚନାର ଲକ୍ଷ୍ୟ ହେଲା ରାଜନୀତି।
0: ରାଜନୀତି କେବେ ଧର୍ମର ଅନ୍ତରାୟ ନୁହେଁ ସମ୍ରାଟ।
1: ଶତ୍ରୁ ଦ୍ୱାର ଦେଶରେ, ପୁଣି ତୁମ କଥା ଅନୁସାରେ ଶତ୍ରୁ ହଉଛନ୍ତି ଅହିତ ବଳଶାଳୀ ରଘୁବୀର ରାମଚନ୍ଦ୍ର, ସ୍ୱୟଂ ପରମ ବ୍ରହ୍ମ ପରମେଶ୍ୱରଙ୍କର ଅବତାର। ଅଥଚ ତୁମେ ଧର୍ମର ଦ୍ୱାରା ଦେଇ ରାଜନୀତିକୁ ପଙ୍ଗୁ କରିବାକୁ ଚାହୁଁଛ, ଚାହୁଁଛ ତୁମେ ରାଜ୍ୟକୁ ବିପନ୍ନ କରିବା।
0: ମୁଁ ରାଜା, ରାଜ୍ୟ ଓ ରାଜନୀତିର ସୁରକ୍ଷା ପାଇଁ ସତ୍ୟ, ନ୍ୟାୟ ଓ ଧର୍ମର ଆଶ୍ରୟ ନେଉଛି ସମ୍ରାଟ। ମୋର ନିବେଦନ, ଆପଣ ସୀତାଙ୍କୁ ଫେରାଇ ଦିଅନ୍ତୁ।
1: କାହିଁକି କାହିଁକି ଫେରାଇ ଦେବି? ତୁମର ନିବେଦନ ମୂଳରେ କି ଯୁକ୍ତି ଅଛି ଶୁଣେ।
0: ଶକ୍ତି ବଳରେ ପର ନାରୀ ହରଣ ଆପଣଙ୍କ ପରି ମହାବୀର ପକ୍ଷରେ ଆଦୌ ଶୋଭନୀୟ ନୁହେଁ।
1: ଶକ୍ତି ବଳରେ ପର ନାରୀ ହରଣ, କିନ୍ତୁ ତୁମେ ମୋର ଯୋଉ ଶକ୍ତି ପ୍ରତି ଆକ୍ଷେପ କରୁଛ ଭୀଷଣ, ମୁଁ ଯଦି ପ୍ରକୃତରେ ସେ ଶକ୍ତି ପ୍ରୟୋଗ କରିଥାନ୍ତି ତାହେଲେ ସୀତାଜୀ ଅଶୋକ ବନରେ ବନ୍ଦୀରେ ନ ହୋଇ ମୋର ଅନ୍ତପୁରରେ ବନ୍ଦୀ ହୋଇଥାନ୍ତା। କିନ୍ତୁ ତା ମୁଁ କରିନି, ବୀର ଧର୍ମ ଖ୍ୟାତ ଧର୍ମ ଆଚରଣ କରିଛି।
0: ଲଙ୍କପତିଙ୍କ ଏ ମହତ ହୃଦୟର ପଟାନ୍ତର ନାହିଁ ବୋଲି ମୁଁ କହିବି, ଆଉ ଲଙ୍କପତିଙ୍କର ଅନୁଜ ଭାବରେ ଏଥିପାଇଁ ମୁଁ ଗର୍ବ ଅନୁଭବ କରୁଛି। କିନ୍ତୁ ସେଇ ସଙ୍ଗେ ସଙ୍ଗେ ମୋର ବିନୀତ ଅନୁରୋଧ, ଏ ଅଧ୍ୟାୟ ଏତିକିରେ ଶେଷ ହେଉ। ଯୋଉ ପୁସ୍ତକ ବିମାନରେ ସୀତା ଲଙ୍କାପୁରକୁ ଆସିଥିଲେ ସେ ବିମାନରେ ତାଙ୍କୁ ସସମ୍ମାନ ଫେରାଇ ଦେଇ ଆସନ୍ତୁ।
1: ନା, ମୁଁ ଚାହେଁ ସୀତାକୁ, ଆଉ ସେଇଥିପାଇଁ ମୁଁ ଚାହେଁ ସୀତା ସହିତ ଶକ୍ତି ପରୀକ୍ଷା। ଯଦି ଯୁଦ୍ଧରେ ମୁଁ ପରାଜିତ ହୁଏ ତେବେ ସୀତା ମୁକ୍ତି ପାଇବ, ଆଉ ଯଦି ମୁଁ ଜୟଲାଭ କରେ ତେବେ ଆମ କୂଳର ସମସ୍ତ ବିଧିବିଧାନ ଅନୁଯାୟୀ ମୁଁ ତାର ପାରିଗ୍ରହଣ କରିବି, ସେ ହେବ ମୋର ରାଣୀ। ଇଏ ତ ଯୁଗର ଧର୍ମ, ରାଜାର ଧର୍ମ, ରାଜାର ନୀତି।
0: କିନ୍ତୁ ଏ ନୀତିକୁ ମୁଁ ସ୍ୱୀକାର କରେ ନା ମହାରାଜ।
1: ଏଇ ଭୀଷଣ,
0: ମୁଁ ପୁଣି କହୁଛି ଲଙ୍କପତି, ଏ ନୀତିକୁ ମୁଁ ସ୍ୱୀକାର କରେ।
1: ସେଇ ସଙ୍ଗେ ସଙ୍ଗେ ଲଙ୍କପତିଙ୍କ ମତ ସ୍ୱୀକାର କରୁଛ?
0: ମୁଁ ଉପାୟହୀନ ସମ୍ରାଟ।
1: ତରଫରୁ ସମ୍ବାଦ ମିଳିଛି ସୀତା ଉଦ୍ଧାର ପାଇଁ ରାମଚନ୍ଦ୍ରଙ୍କ ପକ୍ଷରୁ ଯୁଦ୍ଧର ଆୟୋଜନ ଚାଲିଛି, ସମୁଦ୍ରରେ ସେତୁ ବନ୍ଧା ହେଉଛି, ଏ ଯୁଦ୍ଧ ଅନିବାର୍ଯ୍ୟ। ଆଉ ତୁମେ ମୋର ଅନୁର ବିଭୀଷଣ, ଲଙ୍କା ବାହିନୀର ଅନ୍ୟତମ ସେନାପତି ତୁମେ, ତୁମର ଏ ଯୁଦ୍ଧରେ ସହଯୋଗ ନାହିଁ, ଏଇଆ ନା?
0: ରାମଚନ୍ଦ୍ର ବିନା କାରଣରେ ଯଦି ଲଙ୍କା ଆକ୍ରମଣ କରିଥାନ୍ତେ ତାହେଲେ ସର୍ବପ୍ରଥମେ ମୁଁ ତାଙ୍କର ପ୍ରତିରୋଧ କରିଥାନ୍ତି। କିନ୍ତୁ
1: କଥା ତୁମର ଶୁଣିବାକୁ ଚାହେଁ ନା, ଏଇ ମୁହୂର୍ତ୍ତରେ ମୁଁ ତୁମକୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରୁଛି, ଆଉ ତୁମେ ନିଶ୍ଚୟ ଜାଣ ଅପରାଧର ଶାସ୍ତି କ'ଣ?
0: ମୁଁ ଜାଣେ, ମୃତ୍ୟୁ।
1: ମୃତ୍ୟୁ, ମୃତ୍ୟୁ, ମୃତ୍ୟୁ, ମୃତ୍ୟୁ ଠାରୁ ବଳି ଆହୁରି ନିର୍ମମ, ଆହୁରି କଠୋର ଶାସ୍ତି ତୁମ ଅପରାଧ ତୁଳନାରେ ଉଚ୍ଚ। କିନ୍ତୁ ଏତେ ଚଞ୍ଚ ତୁମକୁ ମୃତ୍ୟୁଦଣ୍ଡ ଦଣ୍ଡିତ କରାଇବାର ଆଗ୍ରହ ମୋର ନାହିଁ, ସମ୍ମୁଖରେ ମୋର ମହାନ କର୍ତ୍ତବ୍ୟ, ଏ ଅବସ୍ଥାରେ ଏମିତି ଧୈର୍ଯ୍ୟଚ୍ୟୁତ ହେବାର ନିର୍ବୋଧତା ମୋର ନାହିଁ। ଆଉ ଦିନ କେତେଟା ପରେ ଲଙ୍କାର ସମର କ୍ଷେତ୍ରରେ ମୃତ୍ୟୁର ତାଣ୍ଡବରେ ଚାଲିବ, ହୁଏତ ଲଙ୍କାପତି କିମ୍ବା ଯୋଦ୍ଧାପତି ହେବେ ମୃତ୍ୟୁପଥର ଯାତ୍ରୀ। ତୁମ ପରି ଗୋଟାଏ ଦେଶଦ୍ରୋହୀ, ରାଜଦ୍ରୋହୀ, କୂଳବାଞ୍ଚଳର ମୃତ୍ୟୁ କିମ୍ବା ଜୀବନ କଥା ଚିନ୍ତା କରିବାର ଅବସର ମୋର ନାହିଁ। କିନ୍ତୁ ସେଇ ସଙ୍ଗେ ସଙ୍ଗେ ଲଙ୍କାର୍ଯ୍ୟର ସୀମା ଭିତରେ ତୁମେ ଆଉ ଗୋଟାଏ ମୁହୂର୍ତ୍ତ ରହିବାକୁ ମୁଁ ଚାହେଁ ନା। ମୁଁ ଆଦେଶ କରୁଛି, ଏଇ ସଙ୍ଗେ ସଙ୍ଗେ ତ ଲଙ୍କା ଛାଡ଼ି ଚାଲିଯାଅ।
0: ଲଙ୍କେଶ୍ୱରଙ୍କର ଆଜ୍ଞା ଶିରଥାର୍ଥ।
2: ଶେଷରେ ସମୁଦ୍ର ତାହେଲେ ଆମଠାରେ ପରାଜୟ ସ୍ୱୀକାର କଲା ନା ମିତ୍ର ସୁଗ୍ରୀବ?
3: ନିଶ୍ଚୟ, ଆଉ ମାତ୍ର ଦିନ କେତେଟାରେ ବନ୍ଧ ନିର୍ମାଣ ଶେଷ ହେବ। ସମୁଦ୍ରରେ ବନ୍ଧ ବାନ୍ଧିବା କେବଳ ଗୋଟାଏ ସ୍ୱପ୍ନ, ଗୋଟାଏ କଳ୍ପନା ବୋଲି କୁହାଯାଉଥିଲା। ରଘୁପତିଙ୍କ ପାର ଶକ୍ତି ବଳରେ ଆଜି ତାହା କାର୍ଯ୍ୟରେ ପରିଣତ ହୋଇଯାଇଛି।
2: ମୋ ଶକ୍ତି ବଳରୁ ନା ମିତ୍ର, ଏକଥା ତୁମେ କୁହ ନାହିଁ। ଏଇ ଯେ ଦେଖୁଛ ସେଇ କ୍ଷୁଦ୍ରତମ ବାଣ ସେନାଟି, ସେତୁ ନିର୍ମାଣ କାର୍ଯ୍ୟ ତାର ଅବଦାନ ମଧ୍ୟ କମ୍ ନୁହେଁ। ପ୍ରକୃତରେ ଏହି ବିରାଟ ସେତୁ ନିର୍ମାଣ କାର୍ଯ୍ୟରେ ମୁଁ କେବଳ ନିମିତ୍ତ ମାତ୍ର।
3: ପ୍ରଭୁଙ୍କର ଏଇ ଉଦାରତା ହିଁ ଆମମାନଙ୍କର ପ୍ରତ୍ୟେକ କାର୍ଯ୍ୟର ମୂଳମନ୍ତ୍ର ବୋଲି ଆମେ ଧରି ନେଇଛୁ। ବହୁ
2: ହନୁମାନ
3: ପ୍ରଭୁ,
2: ଲକ୍ଷ୍ୟ କରିପାରୁଛ ସେଇ ଗୁଲୁଚି ମୂଷାଟିକୁ? ଦେଖୁଛ କିପରି ଥରକୁ ଥର ସମୁଦ୍ର ଜଳରେ ବୁଡ଼ି ତାର ଉଦାର ଦେହଟିକୁ ବାଲିରେ ଗଡ଼େଇ ଦେଉଛି।

0: ରହିଯାଇଛି।
1: ଆରେ ସତେ ତ ଭଲ ହେଇଥିବେ। ଜଗଦିଗପାଳଙ୍କୁ ସାକ୍ଷୀ ରଖି ମୁଁ ବର୍ତ୍ତମାନ ଏଇ କାମନା କରୁଛି, ମୋର ଏ ଅଙ୍ଗୁଳି ଦାଗ ଚିରଦିନ ଏହିପରି ରହିଥାଉ। ଏଇଥିରୁ ଜଗତବାସୀ ପରୋପକାର ଓ ସାହାଯ୍ୟ ମନୋଭାବର ଶିକ୍ଷା ଲାଭ କରନ୍ତୁ। ଆଚ୍ଛା, ବର୍ତ୍ତମାନ ଜାମୁସିକ, ତମ କର୍ତ୍ତବ୍ୟ ତୁମେ କର।

0: ସମୁଦ୍ରରେ ଯେ ସେତୁ ବାନ୍ଧି ପାରୁଛି ତା ସହିତ ଆପଣ କି ଶତ୍ରୁତା କରିବେ ସ୍ୱାମୀ?
1: ରାମ ସମୁଦ୍ରରେ ସେତୁ ବାନ୍ଧିଛି, କିନ୍ତୁ ରାଣୀ ମୋର ପୁଷ୍ପ ଶୂନ୍ୟ ପଥରେ ଗତି କରେ, ମୁଁ ତ୍ରିଭୁବନ ବିଜୟ କରିଛି, ଏସବୁ କଣ ତୁମ ନିକଟରେ ତୁଚ୍ଛ?
0: ପଞ୍ଚବଟୀରୁ ଆପଣ ସୀତାଙ୍କୁ ହରଣ କରି ଏଠିକି ଆଣିଲା ଦିନ ମୁଁ କେବଳ ଅଶୁଭ ଲକ୍ଷଣ ହିଁ ଦେଖୁଛି। ପ୍ରତି ମୁହୂର୍ତ୍ତରେ ମୋର ଆଶଙ୍କା ହେଉଛି ସୀତା ପାଇଁ ଲଙ୍କା ବିଧ୍ୱଂସ ହୋଇଯିବ।
1: ବିଷଣ ସହିତ ତୁମର କୋନ ପରାମର୍ଶ ହେଇନି?
0: ଉପହାସ କରନ୍ତୁନି ସ୍ୱାମୀ, ବଂଶକ୍ଷୟ ପୂର୍ବରୁ ଆପଣ ସୀତାକୁ ଫେରାଇ ଦିଅନ୍ତୁ।
1: ବଂଶକ୍ଷୟ ହେବ? ଇଏ ତୁମେ କଣ କହୁଛ ରାଣୀ? ଏ ଅମଙ୍ଗଳ ଚିନ୍ତା ତୁମେ କହୁଛ କାହିଁକି?
0: ମୁଁ ସ୍ୱପ୍ନରେ ଦେଖିଛି, ପୁଣି ଅନ୍ତରରେ ମୁଁ ଅନୁଭବ କରିଛି, ରାମଚନ୍ଦ୍ର ହେଉଛନ୍ତି ସ୍ୱୟଂ ଲୋକ ବିହାରୀ ବିଷ୍ଣୁ।
1: ତୁମ କଥାର କି ପ୍ରମାଣ ତୁମେ ଦେଇପାରିବ ରାଣୀ?
0: ଯୋଗୀ ଋଷିମାନେ ତାଙ୍କ ନାମ ଘୋଷଣା କରୁଛନ୍ତି।
1: ତୁମେ ଯୋଗୀ ଋଷିଙ୍କ କଥା କହୁଛ, ଅଥଚ ତୁମେ ଭୁଲି ଯାଉଛ ଯେ ସ୍ୱର୍ଗ ଦେବଦେବୀମାନେ ମୋର ପାଦ ପୂଜା କରୁଛନ୍ତି।
0: ଯିଏ ଶିବଧନୁ ଭଙ୍ଗ କରିପାରେ
1: ତାକୁ ଜଣେ ପରମ ଶକ୍ତିଶାଳୀ ବୀର ବୋଲି ମୁଁ ମଧ୍ୟ ସ୍ୱୀକାର କରୁଛି। ଆଉ ଅଧିକ କ'ଣ ଚାହ?
0: ଆପଣ ତ ଜାଣନ୍ତି ପରଶୁରାମଙ୍କ ପରି ବୀର ମଧ୍ୟ ତାଙ୍କ ନିକଟରେ ପରାଜିତ।
1: ପରଶୁରାମ କିଏ? ଏଇ ମର୍ତ୍ତବାଛି ଜଣେ ମାନବ, ଆଉ ପରଶୁରାମ ଯେ ମୋଠୁ ବଡ଼ ଅଧିକ ଶକ୍ତିଶାଳୀ ବୀର ଥିଲା ଏ କଥା କେବେ ମୁଁ ସ୍ୱୀକାର କରିବି ନାହିଁ।
0: ଏ ଶସାଗରା ଧରା ଜାଣେ ଯେ ରାମଚନ୍ଦ୍ର ଜଣେ ଅଲୌକିକ ଶକ୍ତି ଅଧିକାରୀ, ତାଙ୍କ ପାଦ ସ୍ପର୍ଶରେ ଅହଲ୍ୟା ଉଦ୍ଧାର ପାଇଛି।
1: ଅହଲ୍ୟା ଉଦ୍ଧାର ଏକ ମାୟାବୀର ମାୟା, ଆଉ ତୁମେ ତ ଜାଣ ରାଣୀ ରାବଣର ମାୟା ନିକଟରେ ସ୍ୱର୍ଗର ଦେବଦେବୀ ମଧ୍ୟ ପରାଜିତ, ପୁଣି ତୁମର ରାମଚନ୍ଦ୍ର ପଞ୍ଚବତୀ ଗଣରେ ମୋର ମାୟା ରତ୍ନ ସ୍ୱର୍ଣ୍ଣ ମୃଗ ଦେଖି ସେ ତ ନିଜେ ଭୁଲିଥିଲା।
0: ଆପଣ ସବୁକିଛି ଅସ୍ୱୀକାର କରିପାରନ୍ତି, କିନ୍ତୁ ମୋର ଅନ୍ତର କହୁଛି ରାମଚନ୍ଦ୍ର ହେଉଛନ୍ତି ଭଗବାନ ବିଷ୍ଣୁ ଅବତାର।
1: ବେଶ, ଯଦି ତାହା ହିଁ ହେଇଥାଏ, ଶଙ୍ଖ ଚକ ଗଦା ପଦ୍ମଧାରୀ ନାରାୟଣ ଯଦି ପ୍ରକୃତରେ ନର ରୂପରେ ଅବତୀର୍ଣ୍ଣ ହୋଇ ଲଙ୍କାପୁର ଆସିଥାନ୍ତି, ତାହେଲେ କେବଳ ସେଇ କାରଣରୁ ମୁଁ ସୀତାଙ୍କୁ ଫେରିଦେବି ନାହିଁ।
0: ଫେରିଦେବେନି?
1: ନା, ତ୍ରିଭୁବନରେ ମୋର ଗୋଟେ ଅପକୃତି ରହିଛି ରାଣୀ, ଯେ ମୁଁ ପାପି, ମୁଁ ଦୂରାଧାରୀ, ଯଦି ସତ୍ୟ ହିଁ ତାହା ହେଇଥାଏ ଆଉ ରାମଚନ୍ଦ୍ର ହେଇଥାନ୍ତି ସ୍ୱୟଂଅତୀତ ପାବନ ଭଗବାନ ବିଷ୍ଣୁ, ତେବେ ସୀତାଙ୍କୁ ମୁଁ ଫେରାଇଦେଲେ ତ ରାମ ରାବଣ ଯୁଦ୍ଧ ହେବ ନାହିଁ କି ରାମ ଭକ୍ତରେ ମୋ ପ୍ରାଣ ଯିବ ନାହିଁ, ତେବେ ମୋ ପାପ ରାଶିରୁ ମୋତେ କିଏ ଉଦ୍ଧାର କରିବ?
0: ଏହି ଭୀଷଣ ପରୀକ୍ଷାର କଥା ଆପଣ କହୁଛନ୍ତି ପ୍ରଭୁ।
1: ଇଚ୍ଛା କରିଥିଲେ ନିର୍ମାଣରେ ମୁଁ ବାଧା ଦେଇପାରିଥାନ୍ତି, ଯୁଗ ଯୁଗ ବିତି ଯାଇଥିଲେ ସୁଦ୍ଧା ସମୁଦ୍ରରେ ସେତୁ ନିର୍ମାଣ ହେଇପାରିନଥାନ୍ତା, କିନ୍ତୁ ମୁଁ ଜାଣିଶୁଣି ତା କରାଇନି, କି ନା ଯୁଦ୍ଧରେ ମୁଁ ସୀତାକୁ ଫେରାଇ ଦେବି ନାହିଁ। ମୁଁ ଚାହେ ସୀତା ପାଇଁ ସେତୁ ବନ୍ଧ ବନ୍ଧା ହଉ, ସୀତା ପାଇଁ ଲଙ୍କା ଭୂଇଁରେ ହଉ ରାମ ରାବଣର ଯୁଦ୍ଧ, ଆଉ ସେଇଠି ହଉ ସବୁ ପରୀକ୍ଷା ଶେଷ।

0: ନର ଓ ବାନରମାନଙ୍କ ସମ୍ମିଳିତ ଚେଷ୍ଟାରେ ଏ ସେତୁବନ୍ଧ ନିର୍ମାଣ ଶେଷ ହୋଇଛି। ମିତ୍ରଗଣ, ଆପଣମାନଙ୍କର କୀର୍ତ୍ତି ଯୁଗ ଯୁଗ ପାଇଁ ଅକ୍ଷୟ ହୋଇ ରହିବ।
1: ଏଥର ତାହେଲେ ଆଜ୍ଞା ଦିଅନ୍ତୁ ପ୍ରଭୁ, ଆମର ସୈନ୍ୟବାହିନୀ ଲଙ୍କା ଅଭିଯାନ କରିବେ।
0: ଲଙ୍କା ଅଭିଯାନ? ଅନ୍ୟମାନଙ୍କର ମତ କ'ଣ? ଲକ୍ଷ୍ମଣ କ'ଣ କହୁଛ?
2: ଆଉ ଅଧିକ ବିଳମ୍ବ ମୁଁ ସହ୍ୟ କରିପାରୁନି ପ୍ରଭୁ। ଅଶୋକ ବନରେ ଦେବୀ ଜାନକୀ ଯେ କି ଦୁଃଖ ଯନ୍ତ୍ରଣାରେ ଦିନ କାଟିବେ।
0: ମିତ୍ର ସୁଗ୍ରୀବ, ତମର ମତ କ'ଣ?
3: ସେତୁ ନିର୍ମାଣ ପରେ ଆଉ ଅପେକ୍ଷା କୌଣସି ପ୍ରୟୋଜନ ନାହିଁ ପ୍ରଭୁ।
0: ତାହେଲେ ଲଙ୍କା ଅଭିଯାନ ପାଇଁ ସମସ୍ତେ ପ୍ରସ୍ତୁତ? କିନ୍ତୁ ଗୋଟାଏ କଥା ଯେ ସମସ୍ତେ ଭୁଲି ଯାଉଛନ୍ତି, ସେତୁ ନିର୍ମାଣ ହୋଇଛି ସତ, କିନ୍ତୁ ଏ ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟ ଯେ ହୋଇନି।
3: ପ୍ରତିଷ୍ଠା?
0: ହଁ, ପ୍ରତିଷ୍ଠା। ବିଧି ବିଧାନ ସହ ପ୍ରତିଷ୍ଠା ନ କଲେ ଏ ସେତୁ ବ୍ୟବହାର ଯୋଗ୍ୟ ହୋଇପାରିବନି।
4: ରଘୁପତି ଠିକ କଥା କହିଛନ୍ତି, ପ୍ରଥମେ ସେତୁ ପ୍ରତିଷ୍ଠା କାର୍ଯ୍ୟ ଶେଷ ହେବା ଉଚିତ।
2: ତେବେ ଆଜ୍ଞା ଦିଅନ୍ତୁ ଦେବ, ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ପାଇଁ ସମସ୍ତ ଆୟୋଜନ କରାଯିବ।
0: କିନ୍ତୁ ଏଥିରେ ପୌରୋହିତ କରିବେ କିଏ? କିଏ ସେଇ ଭାଗ୍ୟବାନ?
3: ଆପଣଙ୍କ ଆମନ୍ତ୍ରଣ ପାଇଲେ ବହୁ ମୁନି ଋଷି ଆନନ୍ଦର ସହିତ ଏ କାର୍ଯ୍ୟରେ ଯୋଗ ଦେବେ।
0: ମୁନି ଋଷି ତ ଆସିବେ, କିନ୍ତୁ ସେମାନଙ୍କ ଭିତରୁ ପୌରୋହିତ କାର୍ଯ୍ୟ ପାଇଁ କେହି ଯୋଗ୍ୟ ନୁହନ୍ତି।
2: କାହିଁକି ପ୍ରଭୁ?
0: ଆଜି ବ୍ରାହ୍ମ ମୁହୂର୍ତ୍ତରେ ମୁଁ ପିତାମହ ବ୍ରହ୍ମଙ୍କ ଠାରୁ ନିର୍ଦ୍ଦେଶ ପାଇବି,

0: ସେ ବ୍ରହ୍ମାଂଶରେ ଜନ୍ମଗ୍ରହଣ କରିଥିବେ, ବ୍ରହ୍ମବିଦ୍ୟା ଲାଭ କରିଥିବେ, ଆଉ ତପସ୍ୟାରେ ବେଦବର ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିଥିବେ, କେବଳ ସେହି ଏଥିରେ ପୌହିତ୍ୟ କରିପାରିବେ। ଏପରି ଜଣେ ବ୍ରହ୍ମଜ୍ଞାନଙ୍କ ସନ୍ଧାନ କେହି ଦେଇପାରିବ?
1: କିଏ ସେ ବ୍ରହ୍ମଜ୍ଞାନ ଦେବ?
0: ପିତାମହଙ୍କଠାରୁ ସେ ନିର୍ଦ୍ଦେଶ ମଧ୍ୟ ମୁଁ ପାଇଛି।
2: ସେ କିଏ ପ୍ରଭୁ? ମହର୍ଷି ବାଲ୍ମୀକି, କୁଳଗୁରୁ ବଶିଷ୍ଠ, ମହାତପି ଗୌତମ?
0: ନା ନା, ସେ ବ୍ରହ୍ମଜ୍ଞାନୀ ହେଉଛନ୍ତି ନିଜେ ଲଙ୍କେଶ୍ୱର ରାବଣ।
3: ରାବଣ?
0: ହଁ, ରାବଣଙ୍କ ବ୍ୟତୀତ ଅନ୍ୟ କେହି ବ୍ରହ୍ମଜ୍ଞାନୀ ବ୍ରାହ୍ମଣ ନାହାନ୍ତି। ମୁଁ ତାଙ୍କୁ ନିମନ୍ତ୍ରଣ କରିବି।
2: ଆପଣ ରାବଣକୁ ନିମନ୍ତ୍ରଣ କରିବେ?
1: ସେତୁବନ୍ଧ ପ୍ରତିଷ୍ଠାର ପୌରୋହିତ୍ୟ କରିବ ରାବଣ, ସେ ଆପଣଙ୍କ ନିମନ୍ତ୍ରଣ ରକ୍ଷା କରିବ।
0: ଆଚ୍ଛା, ଏହାର ଉତ୍ତର ମିତ୍ର ବିଭୀଷଣ ଦିଅନ୍ତୁ।
4: ବହୁ ଦୁର୍ଗୁଣ ସତ୍ତ୍ୱେ କେବେ କାହାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କଲା ଭଳି ଦୁର୍ବଳତା ଲଙ୍କପତିଙ୍କର ନାହିଁ ବୋଲି ମୁଁ ଜାଣେ।
0: ଠିକ୍, ସେଇ ବିଶ୍ୱାସ ମୋର ମଧ୍ୟ ଅଛି। ମୁଁ ଯଜମାନ ଭାବରେ ତାଙ୍କୁ ନିମନ୍ତ୍ରଣ କରିବି। ସେ ପୂଜକ ଭାବରେ ଆସିବେ, ସେତୁବନ୍ଧ ପ୍ରତିଷ୍ଠା କରି ଦକ୍ଷିଣାରେ ଫେରିଯିବେ।
2: ତଥାପି ଦେବ, ଯଦି ସେ ଆମର ଆମନ୍ତ୍ରଣ ପ୍ରତ୍ୟାଖ୍ୟାନ କରନ୍ତି
0: ତାହେଲେ ଲଙ୍କା ଅଭିଯାନ ବନ୍ଦ ରହିବ, ଆଉ ବିଳମ୍ବରେ ପ୍ରୟୋଜନ ନାହିଁ। ହନୁମାନ, ତୁମେ ଯାଅ, ଲଙ୍କପତିକୁ ମୋର ଯଥାର୍ଥ ସମ୍ମାନ ଜଣାଇ ନିମନ୍ତ୍ରଣ କରି ଆଣ।
1: ଯଥାଜ୍ଞା ପ୍ରଭୁ।
5: ଏ ଶ୍ରୀରାମର ମାୟା ରଚନା ନୁହେଁ ତ ଲଙ୍କେଶ୍ୱର?
6: ମାୟା? ଆପଣ ରାମବକୁଳରେ ଜନ୍ମ ଏ କଥା ଚିନ୍ତା କରିପାରୁଛନ୍ତି ମହାମନ୍ତ୍ରୀ?
5: ମହାରାଜ, ତେବେ ଏ ଆମନ୍ତ୍ରଣ ରକ୍ଷା କରିବେ?
6: ରକ୍ଷା କରିସାରିଛି, ମୋର ସମ୍ମତି ପତ୍ର ଏ ହନୁମାନ ଫେରିଯାଇଛି।
5: ପ୍ରତିଷ୍ଠା ପରେ ତାହେଲେ ସେମାନେ ଲଙ୍କା ଅଭିଯାନ କରିବେ?
6: ହଁ, ସେଇଥିପାଇଁ ମୁଁ ଆପଣଙ୍କୁ ଡକାଇଥିଲି। ଲଙ୍କା ରଣାଙ୍ଗନରେ ରଣଦୁ ବି ବାଜିବାକୁ ଫେରି ନାହିଁ। ଆପଣ ଏଇ କଥା ଆମ ସେନାପତିମାନଙ୍କୁ ଯାଇ ତୁରନ୍ତ ଜଣାଇ ଦିଅନ୍ତୁ। ମନ୍ତପୁରକୁ ଯାଉଛି।
7: ସ୍ମରଣ କରିଥିଲ କଣ?
6: ଦେଖ ରାଣୀ, ଦେଖ,
7: ଇଏ କଣ? ଇଏ ଯେ ନାରିକେଳ, ଦୁର୍ବା, ସୁପାରୀ, ଆମନ୍ତ୍ରଣରେ ଉପାଦାନ।
6: ହଁ ରାଣୀ, ସେତୁବନ୍ଧ ପ୍ରତିଷ୍ଠା ପାଇଁ ରାମଚନ୍ଦ୍ରଙ୍କୁ ଆମନ୍ତ୍ରଣ କରିଛନ୍ତି।
7: ରାମଚନ୍ଦ୍ର ଆପଣଙ୍କୁ ଆମନ୍ତ୍ରଣ କରିଛନ୍ତି? କାହିଁକି?
6: ସେତୁବନ୍ଧ ପ୍ରତିଷ୍ଠା ନହେଲେ ଲଙ୍କା ଅଭିଯାନ ହେଇପାରିବ ନାହିଁ। ଆଉ ଏଥିରେ ପ୍ରବୃତ୍ତ କରିବା ପାଇଁ ମୋ ବ୍ୟତୀତ ଅନ୍ୟ କେହି ବ୍ରହ୍ମକାରୀ ବ୍ରାହ୍ମଣ ତ୍ରିଭୁବନରେ ନାହିଁ।
7: ଆପଣଙ୍କର ଏ ଗୌରବ ପାଇଁ ମୋ ଗର୍ବର ସୀମା ନାହିଁ ପ୍ରଭୁ, କିନ୍ତୁ ଆପଣ ଯେ କହୁଛନ୍ତି ସେତୁ ପ୍ରତିଷ୍ଠା ହେଲେ ଲଙ୍କା ଅଭିଯାନ ହବ।
6: ମୁଁ ତୁମକୁ କହିଛି ରାଣୀ, ମୁଁ ଖାଇଥିଲେ ସେତୁ ନିର୍ମାଣ ପାଇ ଦେଇନଥାନ୍ତି। ଅପରପକ୍ଷରେ ମୁଁ ବର୍ତ୍ତମାନ ସେତୁ ପ୍ରତିଷ୍ଠା ପାଇଁ ପୌରୋହିତ୍ୟ କରିବାକୁ ଯାଉଛି, କାରଣ ମୁଁ ଚାହେଁ ସେତୁ ପ୍ରତିଷ୍ଠା ହେବ, ରାମ ଲଙ୍କା ଅଭିଯାନ କରିବ, ତାପରେ ହେବ ରାବଣର ଯୁଦ୍ଧ। ଯୁଦ୍ଧରେ ରାମକୁ ନିହତ କରି ତା ସହ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବି, ନାହିଁ ତ ସେଇ ରାମ ହାତରେ ପ୍ରାଣ ଦେଇ ମୃତ୍ୟୁ ପୂର୍ବରୁ ରାମ ନାମ ଜପ କରି ମୁଁ ବୈକୁଣ୍ଠବାସୀ। ସେତୁ ପ୍ରତିଷ୍ଠା କରା ନଗରେ ମୋର ମନୋକାମନା ତ ପୂର୍ଣ୍ଣ ହୋଇପାରିବ ନାହିଁ ରାଣୀ। ଏବେ ଦିଅ ରାଣୀ, ପୂଜା ସମୟ ନିକଟ ହେଇ ଆସୁଛି, ମୋତେ ପୂଜକ ଏଥିରେ ସଜାଇ ଦିଅ।

0: ଆସନ୍ତୁ ଆସନ୍ତୁ ମହାଭାଗ, ମୋର ପ୍ରଣାମ ଗ୍ରହଣ କରନ୍ତୁ। ମୋର ନିମନ୍ତ୍ରଣ ରକ୍ଷାକରି ଆପଣ ମୋତେ ଧନ୍ୟ କରିଛନ୍ତି।
1: ସମଗ୍ର ବିଶ୍ୱରେ ମୁଁ ଆପଣଙ୍କର ପରମ ଶତ୍ରୁ, ଆଜି ଏ ଶ୍ରେଷ୍ଠତମ ସମ୍ମାନ ଦେଇ ଆପଣ ମୋତେ ଧନ୍ୟ କରିଛନ୍ତି। ରଘୁବୀର, ମୋର ଅଭିବାଦନ ଗ୍ରହଣ କରନ୍ତୁ।
0: ଆସନ ଗ୍ରହଣ କରନ୍ତୁ ମହାଭାଗ।
1: ମୁଁ ଦୈତ୍ୟ, ମୋର ଦୈତ୍ୟରାଜ ବୋଲି ସମ୍ବରଣ ନ କରି ମହାଭାଗ ହେଉଛନ୍ତି ଯେ।
0: ଆପଣ ଲଙ୍କାର ଦୈତ୍ୟ, ଲଙ୍କାର ରାଜା, କିନ୍ତୁ ଏ ମୁହୂର୍ତ୍ତରେ ଆପଣ ମୋ ନିକଟରେ ବିଶ୍ରବାନନ୍ଦନ ବ୍ରହ୍ମଜ୍ଞାନ ରାବଣ, ମୋର ପୂଜ୍ୟତମ ଅତିଥି, ଗୁରୁଶ୍ରେଷ୍ଠ ପୁରୋହିତ। ଆପଣ ଆସନ ଗ୍ରହଣ କରନ୍ତୁ, ମୁଁ ପଦଧୌତ କରିବି।
1: ମୋର ଏହି ପବିତ୍ର ପବିତ ଉତ୍ପୀତ କରି ମୁଁ ଆପଣଙ୍କୁ କଲ୍ୟାଣ କରୁଛି। ଆପଣ ଯଶସ୍ୱୀ ହୁଅନ୍ତୁ।
0: ପୂଜାର ଆୟୋଜନ ତେବେ କରନ୍ତୁ ମହାଭାଗ।
1: ଯଥା ସମୟରେ ମୁଁ ପୂଜାରେ ଉପବିଷ୍ଟ ହେବି। ରଘୁପତି, ତା ପୂର୍ବରୁ ମୁଁ ଏକ ନିବେଦନ
0: କୁହନ୍ତୁ।
1: ଏହି ପୂତ ମହୋଦ ଦ୍ୱିତୀୟରେ ଆଜି ପରମ ମୁହୂର୍ତ୍ତରେ

0: ସେତୁବନ୍ଧ ରାମେଶ୍ୱର। ମୋର ଏଇ ନିବେଦନ କଥା ମୁଁ ଆପଣଙ୍କୁ କହୁଥିଲି। ମୋ ହାତରେ ଆପଣଙ୍କ ହାତ ରଖି ଆପଣ ମୋ ପ୍ରସ୍ତାବକୁ ସମର୍ଥନ କରନ୍ତୁ।
1: ଆପଣଙ୍କର ବାର୍ତ୍ତା ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ମହାଭାଗ। ଆପଣଙ୍କ କଥାକୁ ମୁଁ ସମର୍ଥନ କରୁଛି।
0: ବେଶ, ବର୍ତ୍ତମାନ ତାହେଲେ ଆସନ୍ତୁ ରଘୁପତି, ଜଗମାନର ଆସନ ଗ୍ରହଣ କରନ୍ତୁ, ମୁଁ ପୂରା କାର୍ଯ୍ୟ ଆରମ୍ଭ କରୁଛି।

ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6 ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟରସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଔଷଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି, କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥରହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପି ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: ଏହାର ମହାନିର୍ଦ୍ଦେଶକ ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में एक बार करना, उसमें हमारे विद्यार्थियों को कोर टाइम में कटौती हुई थी। जो 2 से 5 एग्जामिनेशन टाइम था उसको ध्यान रखते एनटीए ने त्वरित एक निष्पत्ति किया है, उसको और 15 मिनट बढ़ाए, 2 से शुरू होगा 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
0: ବିଶ୍ୱ ଶକ୍ତି ସଙ୍କଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.67 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା 87.67 ପଇସାରୁ 9.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବାବେଳେ ଡିଜେଲ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ 108.74 ପଇସା ଓ ଡିଜେଲ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 103.77 ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09 ପଇସା, ଗାଜିଆବାଦରେ 87.70 ପଇସା ଏବଂ ଗୁରୁଗ୍ରାମରେ 84.12 ପଇସା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ୍ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଉଭୟ ଆମେରିକା ଓ ଚୀନ୍ ଇରାନ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ୍ ଏବଂ ସି ଜିନ୍ପିଙ୍ଗ୍ ଇରାନ୍କୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱେତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଡିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchanged key MOUs in defence, petroleum and investments. BRICS foreign ministers meeting 2026 underway in New Delhi. External Affairs Minister Dr. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Ratindra Boshu elected as new

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡିଓ ଘରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଡିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷା କ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆରୋପପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: ବ୍ରିଜ ହୁଈ ରାଧାକୃଷ୍ଣ କମିଟି କୁ ପୁରା ପାଳନ କରିବା ଉପରାନ୍ତ ବି କାହା ବ୍ରିଜ ହୁଏ ବ୍ରିଜ କୁ ମେରା ପୁରା ବିଶ୍ୱାସ ସିବିଆଇ କେ ଉପର ସରକାର କି ପୁରା ନେତୃତ୍ୱ ସବୁ ବିଭାଗ ସେ ଗମ୍ଭୀରତା ଚିଜ କୁ ଲେତେ ହୁଏ ଶୀର୍ଷ ନେତୃତ୍ୱ ଖୁବ ଦାୟିତ୍ୱ ଲିଆ ହେ ଚିନ୍ତା କରାଏ ହମ ଇସ୍ ବାର ମାଲ ପ୍ରାକ୍ଟିସ ହୋନେ ନହିଁ ଦେଙ୍ଗେ।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିସିର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କମ୍ଭମ୍ ପାର୍ଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି,

ରାଜ୍ୟରେ ଆସନ୍ତା 30 ତାରିଖ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି,

0: 7132 ବୁଥ୍ସ ଆଡ୍ ମୁନୁଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ସ ରହିବ।
1: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
2: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ମାନେ ଅଛନ୍ତି ଆଇଓସିଏଲ୍ ବିପିସିଏଲ୍ ଏଚ୍ପିସିଏଲ୍ ସମସ୍ତଙ୍କ ସହିତ ଆଲୋଚନା ହେଲା ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ୍ ନାହିଁ କିନ୍ତୁ ଗୋଟେ ପ୍ୟାନିକ୍ ସିଚୁଏସନ୍ କେମିତି କ୍ରିଏଟ୍ ହେଲା। ନିବେଦନ ସମସ୍ତ ରାଜ୍ୟବାସୀ ତେଲରେ କୌଣସି ଅଭାବ ନାହିଁ, ଜାର୍କେଟ୍ ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ୍ ହେବାର ଆବଶ୍ୟକତା ନାହିଁ।
1: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ଅନ୍ୟାନ୍ୟ ଦେଶ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ସେଥିମଧ୍ୟରେ 3 ଫ୍ଲାଏଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶ ପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ

ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାକ୍ଷୀ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡ ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶରେ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ସୁନନ୍ଦ ଗାନ୍ଧୀ ଚର୍ଚ୍ଚା ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଦାର୍ଶନିକ ଗାନ୍ଧିଜୀ। ଏ ସମ୍ପର୍କରେ କହିଛନ୍ତି ରାଜଶ୍ରୀ ପଣ୍ଡା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ପ୍ରଜ୍ଞା ପାରମିତା ସାହୁ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟେ ଅପରାହ୍ନ 5:10 ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 106.6 MHz ଯୋଗେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣନ୍ତୁ ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶ୍ରୀ ହରି
1: ଖଣ୍ଡ ଖଣ୍ଡ କରିବି ରେ ତୋହର ପିଣ୍ଡ ଗୋଟି
0: ନାରାୟଣ
1: ଟିକି ଟିକି କରି ମାଂସରେ କାଟିବି ଝଟତି
0: ଶିଳରେ
1: ଦଳାଇବି ରେ ଢେଙ୍କିରେ କୁଟାଇବି
0: ନାରାୟଣ
1: ରାକ୍ଷସ ମାନଙ୍କ ହସ୍ତେ ବ୍ୟଞ୍ଜନ କରାଇବି ରେ ପିତା ଦ୍ରୋହୀ
0: ଶ୍ରୀ ହରି
1: ଚୌରାଶୀ କାଠି ନର୍କ
0: ହେ

0: ବାରମ୍ବାର ସେହି ହରିଗୁଣ ଗାନ କଥା କରୁଅଛି। ଏଣୁକରି ଅମ୍ଭ ଗଜକର୍ଣ୍ଣ ବୀର ମାନଙ୍କୁ ଅତିଶୀଘ୍ର ଡକାଅ।
1: ଜୟ ଆଜ୍ଞା ହୁକୁମ ମାନେ।

0: ଅଛି। ଏ ସକାଶୁ ଏହା ଘୋର ଅରଣ୍ୟକୁ ନେଇ ନିବିଡ଼ ବୃକ୍ଷ ମଧ୍ୟରେ ବନ୍ଧନ ଥାଇ ସେ ବାର୍ତ୍ତା ଆମ ଥାମରେ ଗୋତରଗା
1: ନଷ୍ଟ ଦୁଷ୍ଟ ପ୍ରହଲ୍ଲାଦ।

ମିନିଟ୍ରେ ରାତି 9ଟାରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଗୀତ କଥା ପ୍ରଚାର କରିବୁ ରାତି 10ଟାରେ, ରାତି 10:30ରେ ଶୁଣିପାରିବେ ଓଡ଼ିଆ କଥାଚିତ୍ରର ଗୀତ। ଏଥିରେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ ଶ୍ରୀରାମ ଚରିତ ମାନସ। ଆକାଶବାଣୀ ବ୍ରହ୍ମପୁର। ମହମ୍ମଦ ରଫିଙ୍କ କଣ୍ଠ ଶୁଣନ୍ତୁ ଏକ ଦେଶଭକ୍ତି ଗୀତ।

0: வத்தன்
1: ମହମ୍ମଦ ରଫିଙ୍କ କଣ୍ଠ ଶୁଣିଲେ ଏକ ଦେଶଭକ୍ତି ଗୀତ ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ।

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି।

0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1 ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନଭୋଗୀମାନଙ୍କ ଟିଆଇ ଭତ୍ତା ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ ମାସ 1ରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,16,3,323 ଜଣ ଭୋଟରଙ୍କୁ 2002 ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 1/7/2026 କମ୍ପ୍ଲିଟ୍ ହେଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5 28/6 ଯାଏ ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ୍ ଫର୍ମ ଦେବେ, ସେଇଟା ଫିଲ୍ କରିକିରି ଆଣିବେ। ଶୀଘ୍ର ଆରମ୍ଭ ହେବ, ମାନେ 20/5 ଆରମ୍ଭ ହୋଇଯିବ। 30/5 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ 8ମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି, ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟ ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ 2 ଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀ

0: ছাত্রছাত্রীঙ্কু সম্বর্ধিত করাযাইছে। কার্যক্রমে সাংসদ সম্বিত পাত্র যোগদি ছাত্রছাত্রীঙ্কু উজ্জ্বল ভবিষ্যৎ কামনা করেছিলেন। রাজ্য ক্রীড়া ও যুবসেবা বিভাগ এবং কেন্দ্রাপড়া জেলা প্রশাসন সহযোগে সামাগুড়িয়াস্থিত বহুমুখী ইনডোর স্টাডিয়ামে গ্রীষ্মকালীন ভারোত্তোলন শিবির আরম্ভ হয়েছে। শিবিরে জেলার বিভিন্ন বিদ্যালয়ের 8-15 বর্ষ বয়স্ক 50-রু ঊর্ধ্ব ছাত্রছাত্রী যোগ দিয়েছেন। একমাস ধরে চালা শিবির প্রতিদিন অপরাহ্ন 4টার সন্ধ্যা 6:30 পর্যন্ত অনুষ্ঠিত হব। ছাত্রছাত্রীঙ্কু ভারোত্তোলনর প্রাথমিক কৌশল, শারীরিক সুস্থতা এবং নিয়মিত অভ্যাস সম্পর্কে শিবিরে প্রশিক্ষণ দিয়াযিব। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ରେ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ହରିହର ପଣ୍ଡା। ଅଣୁକ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏହା ନିଯୁକ୍ତି ସୁଯୋଗ ଏବଂ ବିକେନ୍ଦ୍ରିତ ଶିଳ୍ପ ଅଭିବୃଦ୍ଧିକୁ ସହଯୋଗ ପ୍ରଦାନ କରିଥାଏ। ଗ୍ରାମୀଣ ଏବଂ ଅର୍ଥ ସହରାଞ୍ଚଳ ଅର୍ଥନୀତିକୁ ସଶକ୍ତ କରିବାରେ ମଧ୍ୟ ଏମ୍ଏସ୍ଏମ୍ଇ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି। ଏହି କ୍ଷେତ୍ର ପାଇଁ ସରକାର ଅନେକ ନୀତିଗତ ପଦକ୍ଷେପ ପ୍ରଚଳନ କରୁଛନ୍ତି। ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା, ସଂସ୍ଥାଗତ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଯୋଗାଣ କ୍ଷେତ୍ରକୁ ମଜବୁତ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଡିଜିଟାଲ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଏହି ନୀତିଗତ ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ। ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ। ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ। ଉତ୍ପାଦନ ସେବା ପ୍ରଦାନ, ବାଣିଜ୍ୟିକ କାର୍ଯ୍ୟକଳାପ ଆଦିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରାୟ 32.80 କୋଟି ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି। ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଥ ସହରାଞ୍ଚଳରେ କାର୍ଯ୍ୟ କରୁଛି। ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ପଞ୍ଜୀକରଣ ପ୍ଲାଟଫର୍ମ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅନୌପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି। ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ

0: କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି। ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧିତ ନିୟମାବଳୀ ଗତ ବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି। ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଅଣୁ କ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁ କ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖ ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି। ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ରହିଥିବା ଉଦ୍ୟୋଗୀ କାରିଗର ଗ୍ରାମୀଣ ବ୍ୟବସାୟୀ ଏବଂ ପ୍ରଥମ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ହରିହର ପଣ୍ଡା।
2: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଏକ ଦୁଜେ କିଲିର କେଡ଼ି ଗୀତ।

0: ଅଛନ୍ତି। କର୍ଣ୍ଣଲରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧ ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତି ପରିଚାଳନା, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ସିସିଟିଭି ସ୍ଥାପନ, ଅଧିକ ସୁରକ୍ଷା ବଳ ମୁତୟନ କରାଯିବ। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡୁରୁ ଚନ୍ଦନ କାଠ ଅଣାଯିବ। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବୀମା, ବିଶୁଦ୍ଧ ପାନୀୟ ଜଳ, ସ୍ୱତନ୍ତ୍ର ବସ୍ ସେବା, ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ LED ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
2: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସହରରେ ଆମେ ପ୍ରିପାରେସନ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟା ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ୍ ମଧ୍ୟ ଇସ୍ୟୁ କରାଯିବ। ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ, ଯଦ୍ୱାରା ଆମ ରଥଯାତ୍ରା ତ ଅତ୍ୟନ୍ତ ଶୃଙ୍ଖଳାର ସହିତ ଶାନ୍ତିପୂର୍ଣ୍ଣ ଭାବେ ହେଇଯିବ। ପ୍ରତ୍ୟେକ ଇନ୍ଫର୍ମେସନ୍ କେତେ ଭକ୍ତମାନେ ଆସିବେ, ଶ୍ରଦ୍ଧାଳୁମାନେ ଆସିବେ ରଥଯାତ୍ରାକୁ, ଟ୍ରାଫିକ୍ ର ବ୍ୟବସ୍ଥା ହଉ, ସେ ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ହଉ, ରେଲୱେର ବ୍ୟବସ୍ଥା ହଉ, ଏବଂ ଇନ୍ଫର୍ମେସନ୍ କୋଉଠି ଟଏଲେଟ୍ ଅଛି, କୋଉଠି ପାର୍କିଂ ର ବ୍ୟବସ୍ଥା ଅଛି, ସବୁ ପ୍ରକାର ପାଇଁ ଗୋଟେ କୋଡିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହବ।
1: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି। ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି।

0: ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଗୋପ ବ୍ଲକ ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ 13 ତାରିଖରେ ପୁରୀ କୋଷ୍ଟାଲ ମାରାଥନ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଓଡ଼ିଶାର ପର୍ଯ୍ୟଟନ ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି। ପୁରୀର କଳା ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ଇଣ୍ଟାକ୍ ପୁରୀ ଚାପ୍ଟର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ସଦାଶିବ ସଂସ୍କୃତ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ଐତିହ୍ୟ ସୁରକ୍ଷାରେ ସଂସ୍ଥାର ଭୂମିକା ଉପରେ ଆଶା ବ୍ୟକ୍ତ କରିଥିଲେ। କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରୟାସକୁ ମଧ୍ୟ ସେ ସ୍ୱାଗତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ନାନୀ ନମସ୍କାର।
1: ନମସ୍କାର ନମସ୍କାର।
0: ହଇ ନାନୀ।
1: ହଁ
0: କୁହ ନା, ଦିନ ସାରା ଯୋଉ ପ୍ରକାର ଗରମ ଲାଗୁଛି ଆଉ ଖରା, ଆଉ ମାସୁଟି ପୁରା କଦର୍ଯ୍ୟ କଦ ସେମିତି ଲାଗୁଛି।
1: ହଁ ନାଇଁ, ଭୀଷଣ ଖରା ହଉଛି ଏବେ ଗୋଟେ ସପ୍ତାହ ହେଲା, ମାନେ ସକାଳ ହେଲା ବେଳକୁ ପୁରା ଖରା ଟାଇମ ଟାଇମ ଲାଗୁଛି, ଦିନ 10ଟା ପରେ ଲାଗୁଛି, ସକାଳ
0: ହଁ
1: ସାତଟା
0: ହଁ ପରା
1: 10ଟା
0: ପୁରା
1: ଲାଗୁଛି, 2 ଘଣ୍ଟା ପରେ ଲାଗିଯାଉଛି।
0: ପ୍ରଚଣ୍ଡ ଖରାକୁ ଘରୁ ତ ବାହାରି ଆଗା ହଉନି ଆଉ।
1: ନା ଯଦି ବାହାରିଲେ ଟିକେ ସତର୍କରେ ବାହାରୁ, ଆଉ କଣ କରିବା, ଅଂଶୁଘାତ ବୋଲି ଯାଉଛି, ଡର ଲାଗୁଛି, ଏଟା ତ ବଡ ଭୟ ହୁଏ ଆଉ। ପାଣି ଟିକେ ଅଧିକା ପିଉଥିବ, ପାଣି ବୋତଲ ଧରିକା କୁଆଡେ ଯାଉଥିବ।
0: ନାଇଁ, ଏ ଯୋଉ ପ୍ରକାର ଖରା ହଉଛି, ବିଷ ସଂପ୍ରକ ହେଇଯାଉଛି, ମାନେ ଲୋକ ମଧ୍ୟ ବେଳେବେଳେ ଲୋକଙ୍କ ପ୍ରାଣବାୟୁ ମଧ୍ୟ ଚାଲିଯାଉଛି, ଯଦି
1: ହଉଛି ତ ହଉଛି।
0: ନିଜ ଦେହକୁ ନିଜେ ଯଦି ଜାଗ୍ରତ ନ ନେବା।
1: ସେଇଆ ସେଇଆ, ଆଉ ଯେ କଣ କରିବା, ଆମେ ତ ଖରା ବର୍ଷା ଶୀତ ସବୁଥିରେ ଚାଷବାସରେ ଘାଣ୍ଟି ହେଲେ ଆଉ କୋଉଟା
0: ହଁ
1: ଛାଡ଼ିବାକୁ ଅଛି ନା କଣ। ହଁ
0: ଠିକ କଥା
1: ଦେଖ,
0: ଠିକ କଥା।
1: ଏବେ ଆମେ ସବୁ ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଆରମ୍ଭ କରୁଛୁ,
0: ବେଳା
1: ଖାଲି
0: ଚାଷ ଆରମ୍ଭ କରିଲେଣି, ଯାହା ହେଲେ ମଧ୍ୟ କିଛି ନାହିଁ, ହଳ ବିଲରେ ହଳ ହଳ ବୁଲେଇକିରି ତ ମାଟିଟା ଗୋଟେ ହାଲକା କରିବାକୁ ପଡିବ।
1: ଏବେ ଆଉ ତ ଡେରି କରିଲେ ସବୁ ବର୍ଷାକୁ ଅନେଇ ଡେରି କରୁଛନ୍ତି ବୁଣିବାରେ, ହେଲେ ମଧ୍ୟ
0: ହଁ
1: କଣ ହେଲା, ବୁଣିବା ପୂର୍ବରୁ ଟିକେ ଆଉଥରେ ଜମିକି ପ୍ରସ୍ତୁତି କରିବାକୁ ପଡୁଛି।
0: ହଁ ନାଇଁ, ଜମି ପ୍ରସ୍ତୁତି ହେଲେ ଦେଖ ନିହାତି ଆମକୁ ମାଟି ମଧ୍ୟ ପରୀକ୍ଷା କରିବାକୁ ପଡିବ।
1: ମାଟି ପରୀକ୍ଷା ମଧ୍ୟ କରିବାକୁ ପଡିବ, ପ୍ରତି ବର୍ଷ ମାଟିରେ କଣ କୋଉ ସାର ଉଣା ଅଛି, କୋଉ କଣ ଜିନିଷ ଉଣା ଅଛି ଅଧିକା ଅଛି, ତାକୁ ଧରିକି ଆମେ ପୁଣି ତାର ପ୍ରତିକାର କରିବାକୁ ପଡିବ।
0: ମାଟିର ଗୁଣବତ୍ତା ଯଦି ଆମେ ଠିକ ଭାବରେ ପରୀକ୍ଷା ନ କରିକି ଯଦି ଆମେ ମନ ଇଚ୍ଛା ଚାଷ କରିବା, ତାହେଲେ ବିଷ ନଷ୍ଟ ହେଇଯିବ ଆଉ।
1: ତମେ ଯୋଉ ଗୁଣବତ୍ତା କଥା କହିଲନି ଏବେ, ମୁଁ ତା ଉପରେ ଗୋଟେ ଆଲୋଚନା ଡାକ ରଖିଛି,
0: କଣ ହେଇଛି?
1: ବୋଲେ ତଳି ପକେଇବା ପୂର୍ବରୁ ଜମିରେ ଧନିଆ ଚାଷ,
0: ଓହୋ, ସେଇଟା ତ ବଢିଆ ହବ। ଆଜିକାଲି ତ ମାନେ ଯୋଉ ଜୈବିକ ସାର
1: ଜୈବିକ
0: ଦେଉନାହାନ୍ତି,
1: ସାରର
0: ସେ
1: ସେଟା
0: ଜୈବିକ
1: ପ୍ରୟୋଗଟା।
0: ସାର ମୁଖ୍ୟ ହଉଛି ସେ ଧନିଟା।

0: ଯେ
1: କୁହନ୍ତୁ।
0: ସେ ଉପରେ ଗୋଟେ ଆଲୋଚନାଟେ ମୁଁ କରିଛି ଆଜି ଟିକେ ବୈଠକରେ ଶୁଣିବା, ଆମର ଗିରିଆ ଅଞ୍ଚଳର ଆମର ବାଲାଜୀ ଦଳାଙ୍କ ସହିତ କଥା ହେଇଥିଲି, ସେଟା ଟିକେ ଶୁଣିଦେବା।
1: ଯୋଉଟା କି ଆମର ସବୁଜ ସାର କଥା କହୁଛ କି?
0: ହଁ ହଁ
1: ହେଲେ
0: ଜମି ପାଇଁ
1: ଶୁଣିଲ
0: ଧାନ ଚାଷ
1: ଭାଇ,
0: ପୂର୍ବରୁ ସେଟା କରାଯାଏ, ଯେ
1: ଭାଇ
0: ତମେ
1: କହିଲେ
0: ଶୁଣିଦିଅ ଜାଣିଦ
1: କହୁଛନ୍ତି।
0: ଶୁଣ ବସ ଶୁଣ। ବାଲାଜୀ ବାବୁ ନମସ୍କାର।
2: ଆଜ୍ଞା ନମସ୍କାର, ନମସ୍କାର ଆଜ୍ଞା।
0: ଆଉ ଏବେ କେମିତି ଚାଷବାସ ଚାଲିଛି, କେମିତି ଗାଁରେ ସମସ୍ତେ କେମିତି ଅଛନ୍ତି, ଘରେ ସମସ୍ତେ କେମିତି ଅଛନ୍ତି?
2: ହଁ ସବୁ ଠିକଠାକ, ସମସ୍ତେ ଗାଁରେ ସବୁ ଠିକଠାକ।
0: ଭଲ ଅଛନ୍ତି? ହଁ
2: ଆଜ୍ଞା ଆଜ୍ଞା।
0: ଆଉ ଖରାଦିନେ ଏବେ କଣ ସ୍ୱାସ୍ଥ୍ୟର କେମିତି ଜାଗ୍ରତ ନେଉଛନ୍ତି ଆପଣ? ଘର ଗୃହପାଳିତ ପଶୁ ମାନେ ଗାଈ ଗୋରୁ ମାନଙ୍କ ଅଛନ୍ତି, କେମିତି ଜାଗ୍ରତ ନେଉଛନ୍ତି, ଚାଷବାସ କଣ ଚାଲିଛି?
2: ହଁ ଚାଷ ଗୃହପାଳିତ ପଶୁ ଆପଣ ହେଲେ ଠିକ କଥା କହିଲେ, ଯେହେତୁ ବର୍ଷା ଆରମ୍ଭ ହେଲାଣି ତାପରେ
0: ହୁଁ ହୁଁ
2: ଭ୍ୟାକ୍ସିନ ଭ୍ୟାକ୍ସିନ ଭ୍ୟାକ୍ସିନ ସବୁ ଆଜ୍ଞା
0: ହୁଁ ହୁଁ
2: ସବୁ ଦିଆ ଚାଲିଛି
0: ହୁଁ ହୁଁ ହୁଁ ହୁଁ
2: ଆଜ୍ଞା ଆଜ୍ଞା।
0: ଆଉ ଚାଷରେ ଏବେ କଣ ଆପଣ ଆରମ୍ଭ କରିଛନ୍ତି? ଏବେ ଧାନ ବୁଣାବୁଣି ଆରମ୍ଭ ହେଲାଣି ନା ତା ପୂର୍ବରୁ କିଛି ଚାଷବାସ କରୁଛନ୍ତି ନା କଣ ଚାଲିଛି ଏବେ?
2: ନା ଆଜ୍ଞା, ଧାନ ଦେଇଛି ଆମେ ତ ଜାଣିବାରୁ ମାନେ ଜାଣିବାରୁ ଯୋଉଟା ଆମର ପୂର୍ବପୁରୁଷରୁ ଅକ୍ଷୟ ତୃତୀୟାରେ ଧାନ ମୁଠି, ଧାନ ମୁଠି ଆପଣ ବି ଶୁଣିଛୁ ଯେହେତୁ ଧାନ ଆରମ୍ଭ ହୁଏ। ହଁ ହଁ, କିନ୍ତୁ ଯେହେତୁ ଆଜିକାଲିର ଯୋଉ ଜଳବାୟୁକୁ ନେଇକି ଆମର ଧାନ ଚାଷରେ ଟିକେ ଆଉ ସେ ଯୋଉ ଅକ୍ଷୟ ତୃତୀୟା କେବଳ, ହଁ ହଁ ବିଳମ୍ବ ହେଉଛି, ଅକ୍ଷୟ ତୃତୀୟା କେବଳ ଧାନ ମୁଠି ଯାହା ଆମେ ପୂଜା କରି ଦେଉଛୁ,
0: କିନ୍ତୁ
2: କିନ୍ତୁ
0: ଆରମ୍ଭ କରୁନାହାନ୍ତି।
2: ହଁ ଆକ୍ଚୁଆଲି ଆରମ୍ଭ ହେଉଛି ରଜ ପରେ, ଏବେଠୁ
0: ଆଚ୍ଛା,
2: ରଜ ପରେ ଆମର
0: ମାନେ ଟିକେ ଟିକେ ବର୍ଷା ଆରମ୍ଭ ହେଲା ପରେ ମୌସୁମୀ ଯେତେବେଳେ ଆସିବ ତାପରେ ଆରମ୍ଭ କରୁଛନ୍ତି?
2: ହଁ ବର୍ଷା ଆରମ୍ଭ ହେଲା ସମୟରେ ହିଁ
0: ହୁଁ ହୁଁ
2: ପୂର୍ବରୁ ଆମର ଯାହା ପୁରା ତ ଧାନ ତ ଆମର ଏପଟେ ତ ବୁଣା ଧାନ ନୁହଁ, ରୁଆ ଧାନ, ତା ପାଇଁ ଆମେ ତଳିଧାରା ପ୍ରସ୍ତୁତ କରିବୁ।
0: ଆଚ୍ଛା ଆଚ୍ଛା ହୁଁ।
2: ଆଜ୍ଞା ଆଜ୍ଞା।
0: ହେଲେ ଏବେ ଆଉ ସେ ଧାନ ଜମିରେ କଣ ଲଗେଇଛନ୍ତି?
2: ନା ଏବେ ତ ଧାନ ଜମିରେ ଆଉ କିଛି ଲାଗିବନି, ଯୋଉ ଆମର କଣ କରାହଉଛି ସବୁ ଯୋଉ ଆମର ସବୁଜ ସାର ହିସାବରେ ଯୋଉ ଗ୍ରୀନ ମାନୋରିଂ ଯୋଉଟା କହୁଛନ୍ତି, ଧନିଚା ଛଣି ଆସୁଛି ଯୋଉଟା ଆଜ୍ଞା, ସେଟା ଧନିଚା ଏବେ ଯାହା ଆମର ଧାନ ବୁଣା ସମୟରେ ଧାନ ମାନେ ନର୍ସରୀ ଯୋଉଟା ଆମେ ପ୍ରିପେୟାର କରୁ ସେ ସମୟରେ ହିଁ ଆମର ଧନିଚା ହେକ୍ଟରକୁ 12 ହେକ୍ଟରକୁ 25 କେଜି ହିସାବରେ ଛଣି ଆଜ୍ଞା ଚାଷ କରିବୁ, ଯୋଉଟା କି ଆମେ ସାଧାରଣତଃ ଚାଷୀମାନେ ଦେଖିବେ ଯୋଉ ସମୟରେ ଧାନ ଚାଷ ସମୟରେ ପ୍ରାୟ ସାଧାରଣତଃ ୟୁରିଆର ଅଭାବି ଦେଖା ଦିଏ, ବୁଝିଲେ ନା? ନୁହଁ, କିନ୍ତୁ ଆମେ ଯଦି ଧନିଚା ଚାଷ କରିବା ଆମେ ୟୁରିଆ ୟୁରିଆ ସାରଟାକୁ କିଛି ପରିମାଣରେ ଆମେ କମେଇ
0: ଏଭଏଡ କରିବା।
2: ହଁ, ଯେହେତୁ ଆମେ ପୁରା ସମ୍ପୂର୍ଣ୍ଣ ଭାବେ ୟୁରିଆ ଉପରେ ଡିପେଣ୍ଡ ରହିଯାଉଛନ୍ତି,
0: ରାସାୟନିକ ସାର ଏତେ ପ୍ରୟୋଗ ଆବଶ୍ୟକତା ପଡିବ ନାହିଁ।
2: ହଁ ରାସାୟନିକ ସାର ମାନେ ୟୁରିଆଟାକୁ ଆମେ ଆଉ ଏତେ ଦେବା ପାଇଁ ପଡିବନି, ଯେହେତୁ ମେନ୍ ହଁ ମେନ୍ ସାର ଆମେ ଯୋଉ ଧାନକୁ ସାଧାରଣତଃ ଚାଷୀମାନେ ୟୁରିଆକୁ ଅଧିକ ପ୍ରାୟୋରିଟି ଦିଅନ୍ତି।
0: ପ୍ରାୟୋରିଟି ଦିଅନ୍ତି ହଁ ହଁ
2: ହଁ ହଁ କିନ୍ତୁ ଆମେ ଧନିଚା ଛଣି ଏସବୁ ଯୋଉଟା ଆମେ ପୂର୍ବପୁରୁଷରେ ଆମେ କରୁଥିଲେ ସେଟାକୁ ଆସ୍ତେ ଆସ୍ତେ ଭୁଲି ଗଲେଣି, ଭୁଲି ଯିବାର ବି ଗୋଟେ କାରଣ ଅଛି, ଯେହେତୁ ଠିକ ସମୟରେ ଯଦି ବର୍ଷାଟା ନ ହବ, ସପୋଜ ଆମେ ଧନିଚା ବୁଣି ଦେଇଥିବା ଧନିଚା ଏପରେ ଏପଟେ ନର୍ସରୀରେ ଯୋଉ ସମୟରେ ଧାନ ପଡିଲା ସେ ସମୟରେ ହିଁ ଆମେ ବୁଣି ଦେଇଥିବୁ ମେନ୍ ଫିଲ୍ଡରେ ଆଜ୍ଞା ଆମର ଧନିଚା କିମ୍ବା ଛଣି, କିନ୍ତୁ ଯଦି ବର୍ଷା ରହିଲେନି ଆଜ୍ଞା, ବର୍ଷା ଟିକେ ଲେଟ୍ ହେଲା ବୋଲେ ସେ କଣ ହେଇଯିବ, ବଢିଯିବ, ବଢିଗଲେ ଯୋଉଟା କି ପରବର୍ତ୍ତୀ ମୁହୂର୍ତ୍ତରେ ସେ ଜମିରେ ମିଶିବା ଟିକେ ଅସୁବିଧା ହବ, ସେଥିପାଇଁ ଚାଷୀମାନେ ବି ଡରିବେ ମାନେ, ଆଉ ଧନିଚା ଚାଷ ବି ବହୁତ ଚାଷୀ କରନ୍ତିନି, ବହୁତ କମେଇ ଦେଲେ। ହଁ ହଁ ହଁ,
0: ହେଲେ ଏଇ ଯୋ ଧନିଚା ଚାଷ କହିଲେ ଏଇଟା ମାଟି ପାଇଁ ଆମର କଣ ଉପକାରିତା ଆଣେ, ଯୋଉଟା କି ଆପଣଙ୍କର ସାରର କାମ ସେ କରିପାରିବ ବୋଲି କଣ ତାର କାର୍ଯ୍ୟକାରିତା କଣ ରହିଛି ତାର?
2: ଆଜ୍ଞା କାର୍ଯ୍ୟ କଲେ ଆମେ ଦେଖନ୍ତୁ ଯୋଉ ଧାନକୁ ସାଧାରଣତଃ ଅଧିକ ଟିକେ ନାଇଟ୍ରୋଜେନ ଆବଶ୍ୟକ, ଯୋଉଟା ଯୋଉଟା ଆମେ ୟୁରିଆ ସାର ହିସାବରେ ଯୋଉଟା ଆମେ ଦଉଛନ୍ତି, ହଁ ସବୁଜ ସାର ହିସାବରେ ଯଦି ଆମେ ଏଇଟା ଧନିଚା କିମ୍ବା ଛଣିରେ ଆମେ ପକେଇ ଦେଇଥିବା ଜମି ତଳି ଘର ପ୍ରସ୍ତୁତ କଲା ତଳି ଧାନ ନର୍ସରୀ ପ୍ରସ୍ତୁତ କଲା ସମୟରେ ସେଟା ଠିକ ଆମର ଧାନ ରୋଇବା ଯୋଉ ଜମିରେ ପ୍ରଥମ ଗୋଟେ ଚାଷ ହବ, ଯୋଉ କାଦୁଅ ପ୍ରଥମ ଗୋଟେ କାଦୁଅ ହବ ସେ ସମୟରେ ସିଏ ଆମର ପ୍ରାୟ 2 ଫୁଟ 3 ଫୁଟ

0: ଦେବା।
1: ହେଲେ ଏ ଯୋଉ ଧନୀ ଚାଉଳଟା ଆପଣ ଆଣୁଛନ୍ତି କେମିତି, କୋଉଠୁ କିଣୁଛନ୍ତି ନା କେମିତି, କି ପରିମାଣରେ ଆଣୁଛନ୍ତି, ହେକ୍ଟର ପିଛା ଆପଣ କହିଲେ କେତେ ପକେଇଲେ କହିଲେ?
0: ହେକ୍ଟର ଆଜ୍ଞା 25 KG ପଡ଼ିବ।
1: ଏଇଟା ପାଇଲେ କୋଉଠୁ?
0: ଏଇଟା ସାଧାରଣତଃ ସରକାର ରାଜ୍ୟ ସରକାର ପ୍ରାୟ ଯୋଗାଇ ଦିଅନ୍ତି। ଯଦି ଯୋଉ ସମୟରେ ଆସିବାର ଟିକେ ବିଳମ୍ବ ହବ, ଆମ ଯୋଉ ବିହନ ଆକାରରେ ଆମର ଯୋଉ ହିଡ଼ ଆକାର ଆମର ହିଡ଼ରେ ଆମର ଯୋଉ ଲାଷ୍ଟ ଯୋଉଟା କରାଯାଇଥିଲା କି ହିଡ଼ରେ ଗଛ ଥିବ, ତାକୁ ଆମେ ସିଡ୍ ବି କଲେକ୍ସନ କରି ରଖିଥାଉ।
1: ଆଚ୍ଛା ଆଚ୍ଛା ହଁ ହଁ
0: ଆଜ୍ଞା,
1: ଏଇଟା ଗୋଟେ ପ୍ରକାର ମଞ୍ଜି ତାହେଲେ?
0: ହଁ ଏଇଟା ହଁ ମାନେ ମଞ୍ଜି ନୁହଁ, ମଞ୍ଜି ପାଇଁ ବ୍ୟବହାର ମାନେ ପ୍ରାୟ ଚାଷୀ ମାନେ ମଞ୍ଜି ପାଇଁ କରନ୍ତିନି, ଯୋଉଟା ଆମର ସବୁଜ ସାର ହିସାବରେ ଯୋଉ ଗ୍ରୀନ ମ୍ୟାନୁରିଂ ଯୋଉଟା କହୁଛନ୍ତି ସେଥିପାଇଁ କରନ୍ତି। ଚାଷ କଲା ସମୟରେ କିଛି ଆମର ଗଛ ରହିଯାଇଥାଏ, ଯୋଉଟା ଆମର ହିଡ଼ରେ ହିଡ଼ ରହିଲେ ସେ ଗଛ ବଡ ହେଇ ବିହନ ରଖିଦେଉ। ଆଜ୍ଞା ଆଜ୍ଞା
1: ଛଣି କଲେ ସେଇଟା ପୁଣି କଣ?
0: ହଁ ଛଣି ଛଣି ଧନୀ ଚାରା ଯୋଉଟା କି ଆଜ୍ଞା ତାର ପତ୍ର ଟିକେ ରହିବ, ମାନେ ପତଳା ଟିକେ ରହିବ, ଛଣିଟା ପତ୍ର ଯୋଉଟା ଆମେ ଦେଖିବେ ଟିକେ ବଳିଆ ପତ୍ର ରହିବ ଆର ମାନେ ଆର ଏ ପତ୍ରରୁ ସେ ମାନେ ଧନୀ ଚାରା ପତ୍ର ଠାରୁ ଯଦି ଛଣିର ପତ୍ର କମ୍ପେୟାର କରିବା, ଛଣିର ପତ୍ର ଟିକେ ଆଜ୍ଞା ବଳିଆ ରହିବ, ଆମର ବଡ ବଳିଆ ରହିବ ଅଧିକ
1: କିନ୍ତୁ ଛଣି ମଧ୍ୟ ଧନୀ ଚାରା କାମ କରି।
0: ହଁ ଦୁଇଟା କାମ
1: ଯୋଉଟା କି ତଳି ତଳି ଯୋଉ ପକେଇବା ପୂର୍ବରୁ ଯୋଉ ଓଡ କରିବା ତା ପୂର୍ବରୁ ଆମେ ଯୋଉ ଜମିକି ପ୍ରସ୍ତୁତି କରିବା ପାଇଁ ଆପଣ ସବୁଜ ସାରର ବ୍ୟବହାର କରୁଛନ୍ତି ଯୋଉଟା କି ଅର୍ଗାନିକ, ଯେ ଆମେ ରାସାୟନିକ ସାର ଯୋଉ ପ୍ରୟୋଗ କରୁଥିଲେ ଆଗ ଜମିକି ପ୍ରସ୍ତୁତି କରିବା ପାଇଁ ଓଡ ଦୁଇ ଓଡ ମାରିଦେବା ତାପରେ ପକେଇ ଦଉଥିଲେ ୟୁରିଆ କି କିଛି ସାର ମଧ୍ୟ ପ୍ରୟୋଗ କରୁଥିଲେ, ତାପରେ ଆମେ ବୁଣୁଥିଲେ କି ରହୁଥିଲେ ଯାହା କିଛି କରୁଥିଲେ।
0: ତା ମାନେ ନୁହଁ ଯେ ଆମେ 100% ଆମେ କଣ ପୁରା ରାସାୟନିକ ସାର ଛାଡି ପାରିବାନି, କିନ୍ତୁ ୟୁରିଆର କିଛି ଅଂଶ ଆମେ କମେଇ ପାରିବା,
1: ମାନେ କିଛି ପରିମାଣ କମେଇ ପାରିବା, ଯୋଉଟା କି ଆମେ ଅନ୍ତତଃ ଗୋଟେ ଚେଷ୍ଟା କରିପାରିବା ସବୁଜ ସାରକୁ ପ୍ରୟୋଗ କରି ଆମ ମାଟିକୁ ବଞ୍ଚେଇବା, ଆମ ପନିପରିବାକୁ ବଞ୍ଚେଇବା, ଆମ ଫସଲକୁ ବଞ୍ଚେଇବା, ଆମ ସ୍ୱାସ୍ଥ୍ୟକୁ ବଞ୍ଚେଇବା, କିନ୍ତୁ ଆମେ ପୁରାପୁରି ଭାବରେ ଛାଡି ପାରିବାନି ଯେ ରାସାୟନିକ ସାର ପ୍ରୟୋଗଟା,
0: କିନ୍ତୁ ଧନକୁ ମାନେ ବେଶ କରି ଆମେ ପୁରାପୁରି ଆମେ ଛାଡି ପାରିବାନି। ହଁ ଆମେ ଯଦି କରିବା ତା ପାଇଁ ଆମେ ପୁରା ଅର୍ଗାନିକ କରିବା ପାଇଁ, ଯଦି ଆମେ ଅର୍ଗାନିକ ୱେରେ କରିଲେ ଆମର ଗାଈ ଗାଈ ଗୋବର ଖତ ପ୍ରୟୋଗ କରିବା ପାଇଁ ପଡିବ, କିମ୍ବା ଯଦି ଆପଣ ଛଣି ଧନୀ ଚାଳ ହବ ଯୋଉ ଆଜୋଲା ଆମେ ଯୋଉ ଗାଈ ଗାଈକି ଦେବା ପାଇଁ ଆଜୋଲା ବି କରିଥାଉଛୁ, ତାହେଲେ ଏକର ପିଛା ଆମେ 10-15 KG ଆଜ୍ଞା ଯଦି ପ୍ରଥମ ଓଡ଼ ଚାଷ ପରେ ଯଦି ଆମେ ଛାଡି ଦେଇଥିବା 10-15 KG ଆଜୋଲା ଶୁଣିଥିବା ଆଜୋଲା ନାନା ଯୋଉଟା ଆମେ ଗାଈକୁ ଖାଦ୍ୟ ଆକାରରେ ଦେବା ପାଇଁ ଆମେ ବ୍ୟବହାର କରୁଛୁ, ସେଟା ଆମେ ସେଇ ଗ୍ରୀନ ମ୍ୟାନୁରିଂ ପାଇଁ ମଧ୍ୟ ଆମେ ବ୍ୟବହାର କରିବା, ଯୋଉଟାକି ଆମେ ପ୍ରଥମ ଓଡ଼ ଚାଷରେ ପରେ ଯଦି ଆମେ ଏକରକୁ 10-15 KG ଆଜ୍ଞା ଆମେ ବିଞ୍ଚି ଦେଇଥିବା ସେ ପୁରା ବିଲ ସାରା ପୁରା ସ୍ପ୍ରେ ହେଇଯିବ, ଗୋଟେ ଲେୟର ଗୋଟେ ହେଇଯିବ ଆଜ୍ଞା ବିଲ ସାରା, ଗୋଟେ ମାନେ ନୀଳ ନୀଳ ନୀଳ ଉପରେ ଗୋଟେ ଲେୟର ହେଇଯିବ, ଯୋଉଟା ଆମେ ବନ୍ଧରେ ଦେଖିଥିବା ଛୋଟ ପୋଖରୀ ଗାଡ଼ି ଆପଣ ଦେଖିଯାଏ ଯୋଉ ନୀଳ ନୀଳ ପରି, ଇଏ ଗୋଟେ ଅଲଗା ଟାଇପର ଯାହାର ମାନେ ଯିଏ ଗ୍ରୋଥ ହେଇଯିବ ଗୋଟେ ମାଟି ମାନେ ପାଣି ଅପର ପାଣିରେ ସେଇଟା ଇଏ ନୁହଁ ଯେ ବନ୍ଧ ଗାଡ଼ିଆରେ ଗ୍ରୋଥ ହେଇପାରିବ, ଇଏ ଜଷ୍ଟ ଯୋଉ ମାଟିରେ ଗୋଟେ 8-12 cm ପାଣି ଥିଲେ ଅଧିକ ହେଇପାରେ, ହଁ ଯୋଉଟା କି ପୁରା ବିଲରେ ପୁରା ଗ୍ରୋଥ ହେଇଯାଇଥିବ, ତାପରେ ଆମେ ଦ୍ୱିତୀୟ ଚାଷ କଲେ ସେ ମାଟି ମିଶିକି ଆଜ୍ଞା ସବୁଜ ସାର ଆମେ ପାଇପାରିବୁ।
1: ହେଲେ ଯଦି ଆପଣ ଏବେ ସବୁଜ ସାର ଯୋଉ ଆମେ କହିଲେ ଏବେ କେତେ ଦିନ ହେଲା ଆପଣ ଜମିରେ ଆରମ୍ଭ କଲେଣି, ମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଆଉ ଅନ୍ୟ ଚାଷୀ ଭାଇ ମାନେ ଆମର ଏବେ ଆରମ୍ଭ କଲେ ହବ କି?
0: ହଁ ଏଇଟା ଧନିଚା ପାଇଁ ଆଜ୍ଞା ପୁରା ଠିକ ସମୟ,
1: ଠିକ ସମୟ, ପ୍ରକୃଷ୍ଟ ସମୟ,
0: ଏଇଟା ପ୍ରକୃତ ସମୟ।
1: ଏଇଟା ହେବାର କେତେ ଦିନ ପରେ ଆମେ ବୁଣାଟା ଆରମ୍ଭ କରିବା ନା ଗୋଟେ ବର୍ଷାକୁ ଅପେକ୍ଷା କରିପାରିବା?
0: ଏଇଟା ଏଇଟା ଏବେ ଯୋଉ ବୁଣା ମାନେ ଧାନ ଯୋଉ ସମୟରେ ଆମେ ନର୍ସରୀରେ ପକେଇବା ତଳିଘରେ ଯୋଉ ସମୟରେ ଆମେ ତଳିଘରେ
1: ଆଗରୁ
0: ଏଇଟା ସମୟରେ ହିଁ ମେନ୍ ଫିଲ୍ଡରେ ଆମର ଧନୀ ନର୍ସରୀରେ ପଡିଲା ଧାନ ତଳି ପଡିଲା ଏପଟେ, ହଁ ମେନ୍ ଫିଲ୍ଡରେ ଆମର ହଁ ହେକ୍ଟରକୁ 12 KG ହେକ୍ଟରକୁ 25 KG ହିସାବରେ ପକେଇ ଆମେ ଚାଷ କରାଯାଇଥିବ, ସେପଟେ ଯୋଉ ସମୟରେ ଗୋଟେ ମାସେ ଭିତରେ ସାଧାରଣତଃ ମାସ 25-20 ଦିନ ଭିତରେ ଧାନ ରୁଆ ମାନେ ରୁଆ ପାଇଁ ସମୟ ପଳେଇଥିବ, ସେ ସମୟରେ ଏପଟେ ମେନ୍ ଫିଲ୍ଡରେ ଧନୀ ଚାପି ଗ୍ରୋଥ ହେଇଯାଇଥିବ, ହଁ ସେ ସମୟରେ ଆମେ ପ୍ରଥମ ଯୋଉ ଆମେ ଚାଷ କରିବା, ହଁ ଭଲ ଭାବରେ ଚାଷ କଲେ ସେ ମାଟିରେ ମିଶିବ
1: ମିଶିଯିବ ସେଇଟା। ବହୁତ ବଢିଆ ଜିନିଷ ଆଜି ଗୋଟେ ଶୁଣିବାକୁ ମିଳିଲା, ଆଉ ଆମ ଅନ୍ୟ ଚାଷୀ ଭାଇ ମାନେ ମଧ୍ୟ ଶୁଣିଥିବେ, ଆଉ ଯିଏ ବି ଆରମ୍ଭ କରିନାହାନ୍ତି ସେ ମଧ୍ୟ ଆରମ୍ଭ କରିପାରିବେ। ନାଇଁ କି?
0: ଆଜ୍ଞା।

0: ନା ଆମ ପାଖରେ ସମୟ ମଧ୍ୟ ଅଛି ଏବେ
1: ସମୟ
0: ଆମ
1: ହଁ ଏବେ ଠିକ ପ୍ରକୃତ ସମୟ ଏଇଟା
0: ହଁ
1: ଠିକ
0: ପ୍ରକୃତ ସମୟ ଅଛି ଯେ ୟୁରିଆକୁ ଆମେ ଟିକେ କମେଇବା ପାଇଁ ଏଇଟାର ଗୋଟେ ପଦକ୍ଷେପ ନେବା, ଗୋଟେ କିଛି ନା କିଛି ଆମେ ମାଟିକୁ ବଞ୍ଚାଇବା ପାଇଁ, ଫସଲକୁ ବଞ୍ଚାଇବା ପାଇଁ ଆମେ କରିପାରିବା। ତ
1: ଆଜ୍ଞା
0: ବହୁତ
1: ଆଜ୍ଞା
0: ସୁନ୍ଦର ଆଜିର କଥା ଥିଲା, ଆପଣ ସମୟ ଦେଇଥିବାରୁ ଆକାଶବାଣୀ ବହୁତ ବହୁତ ଶୁଣିଲ ନା।
1: ହଁ
0: ହେଲେ
1: ବୁଝିଲେ
0: ଏବେ ଅଧିକାଂଶ ଅଞ୍ଚଳରେ ଏଇ ଜିନିଷ କଥା କରୁଛନ୍ତି, ଧନୀ ଚାଷଟା କରୁଛନ୍ତି। ଆମେ ଗତ ଅଧ୍ୟାୟରେ ମଧ୍ୟ କଥା ହେଇଥିଲେ, ବିଷୟରେ ଆଲୋଚନା କରିଥିଲେ। ହଁ ଚିନ୍ମୟ ଆଜ୍ଞା ହେଲେ କହିଥିଲେ ଆମର ଏଇ ବିଷୟ
1: ଆଜ୍ଞା କହିଥିଲେ କି ହଁ
0: ସେ ଆମେ
1: ଧାନ
0: ଆଲୋଚନା
1: ଚାଷ ବିଷୟରେ ଆଜ୍ଞା ଭଲ
0: ବୋଲି
1: ତ ଆଜିକାଲି ଆଜିକାଲି ଏହାର ପୁରା ମାନେ ସମସ୍ତେ ଚାଷୀ ଭାଇ ମାନେ ସବୁ ଧାନ ଚାଷ
0: ଜାଣିଦେଲେଣି।
1: କରୁଛନ୍ତି
0: ହଁ
1: ଆଉ
0: ଆମେ ସେଥିପାଇଁ ବାରମ୍ବାର ସେ ଜିନିଷଟାକୁ ଟିକେ ଆଲୋଚନା କରୁଛେ, ମାନେ ଚାଷୀ ଭାଇମାନେ ଭିତରେ ଟିକେ ଜାଣିବେ ବିଷୟରେ, ଆଉ ଟିକେ ସଚେତନ ହେବେ, କରିବେ ମଧ୍ୟ। ତ
1: ହଁ
0: ଏ ବାତ ଆମେ ଜାଣିଲେ। ହଁ ଆଉ ଟିକେ ଦ୍ୱିତୀୟ ପର୍ଯ୍ୟାୟକୁ ଯିବା।
1: ଦ୍ୱିତୀୟ ପର୍ଯ୍ୟାୟ ଆଗରୁ ଗୋଟେ ଗୀତ ପକଉନା
0: ମୁଁ ଗୋଟେ ଭଜନ ପକଉଛି ଆଜି ଶୁଣିବା।
1: ଭଜନ ପକ

0: ଆଉ ଦେଖିଲୁ
1: ବଢ଼ିଆ
0: କେତେ
1: ଭଜନ।
0: ଦିନରେ, ହଁ କେତେ
1: ହଁ
0: ଦିନରେ
1: ବହୁତ
0: ଭଜନ
1: ବଢ଼ିଆ।
0: ଗୋଟେ ପଡିଲା ବୋଲେ କେତେ ଦିନରେ ଆମେ ସମ୍ବଲପୁର ଖାଲି ଶୁଣୁଥିଲି ନା। ତ ଏବେ ଦ୍ୱିତୀୟ ପର୍ଯ୍ୟାୟ ଯିବା, ଆମର ବିଚିତ୍ରା ଦଳେଙ୍କ ସହିତ କଥା ହେଇଥିଲି ଆଳବ ଅଞ୍ଚଳର, ହେ
1: ହଁ ହଁ
0: ନା ତାଙ୍କ ସହିତ କଥା, ସଫଳ ଚାଷୀ ଜଣେ, ସିଏ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତାଙ୍କ ସହିତ ଟିକେ ଆଲୋଚନା କରିଦା। ବସ ଶୁଣ,
2: ବିଚିତ୍ରା ବାବୁ ନମସ୍କାର।
3: ହଁ ନମସ୍କାର ଆଜ୍ଞା।
2: ଆଉ କେମିତି ଅଛନ୍ତି?
3: ଆଜ୍ଞା ଭଲ ଅଛ?
2: ଚାଷବାସ କଣ ଚାଲିଛି ଏବେ?
3: ଆଜ୍ଞା ଚାଷ ଏବେ ଆଖୁ ଦିଆ ସରିଲା,
2: ହୁଁ,
3: ଚଣା କୋଡ଼ା କିରି ଆଜ୍ଞା ପାଣି ଦିଆ ଚାଲିଛି।
2: ଆଖୁ କେତେ ଲଗେଇଥିଲ, କେବେ ଲଗେଇଥିଲ?
3: ଆଜ୍ଞା ଆଖୁ ଆର ବର୍ଷ ଲାଗିଥିଲା,
2: ହୁଁ,
3: ଆଉ 2 ବର୍ଷ ତଳେ ଗୋଟେ ମୂଳ, ଆଜି ଏ ବର୍ଷକୁ 3 ବର୍ଷ ହେଲା।
2: ହୁଁ,
3: ମାନେ ଭଲ ମୂଳ ରହିଲେ 4-5 ବର୍ଷ ପନ୍ଦେଲି ରହିଲେ ଆଜ୍ଞା,
2: ଓହୋ
3: ଗୋଟେ ଥର ଲଗେଇଲେ
2: ଲଗେଇଦେଲେ। ହଁ ହଁ ହଁ
3: ହଁ ଏ ବର୍ଷ ହେଲେ ଆଜ୍ଞା ଯୋଉ ଭଲ ଆସିଲା, ଗୋଟେ ଭରଣେ 5 ଲାଉଥିରୁ 9 ଟନ୍ 100 ପନ୍ଦେଲି ବାହାରିଲା।
2: ଆଉ ତ ବଢିଆ ହେଇଛି। ହଁ
3: ହଁ ଆଜ୍ଞା, ଯେ ସେଥିଯୋଗୁଁ ଏ ବର୍ଷ ଭାଙ୍ଗି ବି ନେଲି ବୋଲି।
2: ହଁ ହଁ
3: ହଁ
2: ହେଲେ
3: ଆଜ୍ଞା,
2: କାଟୁଛନ୍ତି ମୂଳ ଥାଇକି କାଟି ଦଉଛନ୍ତି କି?
3: ନାଇଁ ଆଜ୍ଞା, ମୂଳରୁ ମାଟି ଆଜ୍ଞା ହାଣୁ ନଗେଇକିରି ମାଟିରୁ ପୋଛିକିରି ଆଜ୍ଞା।
2: ହଁ, ଆଉ କେମିତି ଖାଉଛି ସେ ତଳେ ଆଉଥରେ ତାର ଭଜା?
3: ହଁ ଆଜ୍ଞା, ତାର ଯୋଉ ବାଉଁଶ ମୂଳରେ ଯେମିତି ଆଖି ମନେ ହଉନି କି,
2: ହଁ ହଁ ହଁ ହଁ
3: ସେ ମୂଳରୁ ଆଉ ଥରେ କଡା ମାନେ ବାହାରୁ। ହଁ ଆଜ୍ଞା,
2: ତାହେଲେ
3: ବଢେଇକିରି କାଟିଲେ
2: ହଁ ହଁ
3: ଲୋକ ଚକୁଡା ମନ୍ଥା କରିକି ସେ ଆଖୁଟା ଫାଟିଗଲେ ଆଉ ପିଲା ହବନି।
2: ଆଚ୍ଛା ଆଚ୍ଛା ଆଚ୍ଛା, ହଁ ହଁ ଗାଈ କି ଗାଈ ଗାଈ ପଶିଗଲେ?
3: ହଁ ନାଇଁ, ମଣିଷ ହେଲେ ଚକୁଡା ଚକୁଡ଼ି ଯୋଉ କେଳା କେଳି ହଣାହାଣିରେ ଆଉ ଚକୁଡା ବାକୁଡା ସେ ଯୋଉ ତାମ୍ବୁଲି କାଢିଲା ଭିତରେ ଫାଟିଗଲେ ଆଉ ହବନି। ମାଟିରୁ ପୋଛିକିରି କାଟିଲେ ମାଟି ନେବରେ ରହିଲେ ଯୋଉ ଯୋଉ ଚାରାଟା ବାହାରିବ, ପିଲୁଟା ବାହାରିବ, ବଡ ସମ୍ଫେରେ ବାହାରିବ।
2: ହେଲେ ଏବେ ଆଖୁ ବିକ୍ରି କରିଦେଲେଣି ନା କଣ ହେଇକିରି?
3: ହଁ ଆଜ୍ଞା, ସୁଗର ଫ୍ୟାକ୍ଟ୍ରି ଆସିକା।
2: ଆଚ୍ଛା, ସେମାନେ ଆସିକି ନେଲେ ନା ଆପଣ ନେଇକି ସେଠି ଦେଇକି ଆସିଲେ ଫ୍ୟାକ୍ଟ୍ରିରେ?
3: ନାଇଁ ଆଜ୍ଞା, ତାଙ୍କେ ଗୋଟେ କଟିଂ ଅର୍ଡର ଦେବେ, କାଟ ବୋଲି କହିବେ, ଆମର 2 ଦିନ ପରେ କେଳା କେଳି ଗଦା ହେଇଗଲେ ତାଙ୍କର ଗାଡି ଏକା ମାନେ ଫ୍ୟାକ୍ଟ୍ରି ଗାଡି ଆମର ଆମ ଏତାରୁ କାଟୁ ଯଦି ମାମର 5 ଟଙ୍କା ହେଲା ବେଲେ ତାର ଯୋଉ ଭଡା ହିସାବରେ 2 ଟଙ୍କା କାଟିକି ସେ ହଉଛି, ଆମେ 2-3 ଟଙ୍କା ଆମେ ପାଉଛୁ।
2: ଆଚ୍ଛା ଆଚ୍ଛା, ହେଲେ ଗାଡି ଭଡା ଆପଣ ଦଉଛନ୍ତି ନା ଫ୍ୟାକ୍ଟ୍ରି?
3: ନାଇଁ ଆଜ୍ଞା, ସିଏ 10 କିଲୋମିଟର ପର୍ଯ୍ୟନ୍ତ ହେଲେ ସିଏ ପୁଣି ବହନ କରୁଛି।
2: ଓହୋ, ତାଠୁ
3: ଦଶ
2: ଅଧିକା ହେଲେ
3: ଆମେ ଟିକେ ପାଉଛେ ତାର ପଇସା।
2: ଆଚ୍ଛା ଆଚ୍ଛା, ହେଲେ ସେ ଯୋଉ ବିକ୍ରି କଲେ କେମିତି ପରିମାଣରେ, ମାନେ ଟକ ହିସାବରେ ହିସାବ
3: ଆଜ୍ଞା, ଟନଟା 31 ଦେଇଛେ।
2: ଆଚ୍ଛା ଆଚ୍ଛା, ହଁ ହଁ,
3: ମାନେ 1000 କେଜି?
2: 1000 କେଜି? ହଁ ହଁ
3: ହଁ, 3 ଟଙ୍କା ଆଖୁ କେଜିଟା ପଡୁଛି
2: ପଡୁଛି। ହଁ ହଁ ହଁ, ହେଲେ ଆପଣ ଯୋଉ 3 ବର୍ଷ ତଳେ ଲଗେଇଥିଲେ ତାପରେ ପରେ ସେ ଆଖୁ କେମିତି ଯତ୍ନ ନଉଛନ୍ତି ପୁଣି?
3: ଆଜ୍ଞା, ଏବେ କୋଡ଼ାକ ଏବେ ପାଣି ମଳେଇ ଦେଇକିରି ପିଢା ମୁଠାରେ ଛିଞ୍ଚି ଦେବୁ।
2: ହଁ ହଁ,
3: ଆଖୁ ଫୁଲ ବାହାରିଲେ କୋଡ଼ା କୋଡ଼ି କୋଡ଼ା ଖୋସା କରିଦେବୁ। କୋଡ଼ା ଖୋସା କରିକି ଆଉ ଥରେ ହଳଦେ ବଳଧାରେ ହଉ ପୋଢ଼ରେ ହଉ, ନହେଲେ ଆଉ ଥରେ ମଝିରେ ସିଆ କାଟିଦେବୁ, ବେଉଷଣ କରିବୁ। ମାନେ ତାର ସିଅର ଚେର ଯାକ ଯେତେ ଛିଡିବ ସେତେ ଆଉ ଥରେ ନୂଆ ବର୍ଷ ଭଳିଆ ହବ।
2: ଆଚ୍ଛା ଆଚ୍ଛା, ହେଲେ ତା ଭିତରେ ଆଉ କଣ ଗଛ ଲଗେଇ ଥାଉଛନ୍ତି ଫସଲ ନା ଖାଲି କେବଳ ଆଖୁଟା ଥାଉଛି?
3: ନାଇଁ ଆଜ୍ଞା, ଆଉ କିଛି ଫସଲ ଲଗେଇଲେ ହବନି ମାନେ। ହଁ ଆଜ୍ଞା, ଏବେ ଯୋଉ ସୁଗର ଫ୍ୟାକ୍ଟ୍ରି ଯୋଉ ଆମର ସେ ସୁପରଭାଇଜର ଆଇକିରି କହିଲା 4 ଫୁଟ ଚଉଡ଼ା, ମାନେ ଗଛକୁ ଗଛକୁ ଚାରା 2 ଫୁଟ, ହଁ ମାନେ 4 ଫୁଟ ଚଉଡ଼ା ଗଛକୁ ଗଛ ଲଗେଇବ, 2 ଫୁଟ ଚଉଡ଼ା ଛାଡିକି ଲଗେଇବ, ତା ମଧ୍ୟରେ କଣ ହେଲେ ଲଗେଇବ ମୁଗ ନହେଲେ ବିରି ଏମିତି କହିଲା ଯେ ଆଜ୍ଞା 4 ଫୁଟରେ ଆମେ କରିବୁ ବୋଲେ ଆଖୁ ଆମେ ସେଠି ପାଉନୁ।
2: ହଁ, ଜାଗା ବେଶୀ ମାଡି ବସିବ
3: ଆଜ୍ଞା, ଖୋଲା ଆମର ଗୋଟେ ଭଉଣୀଙ୍କ ଗଳିଲେ ଭଣ ଜମିରେ ସିଏ 6 ଗଲି ହବ।
2: ହଁ
3: ଆଜ୍ଞା, କେତେ ଏମିତି ଆଖୁ ବାହାରି ପଡିବ ଯେ ତାଙ୍କ ହିସାବରେ କଲେ ଆମେ ଚଷା କରିପାରିବୁ।

0: ଫସଲ କେମିତି ଅଛି, କେମିତି ଗଛ କେତେ ହେଲାଣି?
1: ଆଜ୍ଞା ଗଛ ଏବେ ମାନେ କାଣ୍ଟ ଏବେ ଚଣା ହେବା ପରେ ମାନେ ଯୋଉ ଚୁଇଁ ଯେ ଆଜ୍ଞା ଏ ବର୍ଷ କିଛି ଆଜ୍ଞା ନଷ୍ଟ ହେଲା,
0: ଆଚ୍ଛା ଆଚ୍ଛା ହଁ ହଁ
1: ବେଶୀ ମରିଗଲା, ସବୁ ଉଭା ମରି ମରି ଆଜ୍ଞା ଏବେ ଯାଉଛି
0: କାହିଁକି?
1: ମରି ତ ଯାଉଛି ଆଜ୍ଞା।
0: ଆଉ ଟିକେ ଆପଣ ସେ ଆମର ଅଫିସର ମାନଙ୍କ ସହିତ ଟିକେ କଥାବାର୍ତ୍ତା ହେଲେନି, ଆମର ଯୋଉ ଏଗ୍ରିକଲଚର ଡିପାର୍ଟମେଣ୍ଟର?
1: ଆଜ୍ଞା କିଛି ନାହିଁ, ଯେ ବିହନ ଆମେ ଯୋଉ ଚାରା ପକେଇଲୁନୁ କି,
0: ହଁ ହଁ ହଁ
1: ସେ ଚାରା କୁ ମାନେ ବିଶୋଧନ କରିବା ପାଇଁ ଗୋଟେ କାଣ ଗୋଟେ ପାଉଡର ମିଳୁଛି, ଗୋଳେଇକିରି ପକେଇଲେ ମାନେ ମଞ୍ଜିଟାକୁ ମାନେ ଜୀବାଣୁ ନଷ୍ଟ ଆଉ କରିପାରୁନି, ସେ ଜିନିଷଟା ଆମେ ଟିକେ ଦେଇଥିଲେ ଟିକେ ଭଲଟା ଯେ କିଏ ହେଲା ଆଜ୍ଞା ମୁଁ ଭେଟି ପାରିଲିନି ଆଜ୍ଞା, ବେଶୀ ନଷ୍ଟ ମରିଗଲା, ବଢିଆ ହେଲା ଆଜ୍ଞା।
0: ଆଚ୍ଛା ଆଚ୍ଛା ନାଇଁ ନାଇଁ ସବୁବେଳେ ବିହନ ବିଶୋଧନ କରୁଥିଲେ, ମାଟିଟା ପରୀକ୍ଷା କରୁଥିଲେ ଗୋଟେ ନୂଆ ଫସଲ କରିବା ପୂର୍ବରୁ। ଆମର ଅଛନ୍ତି କୃଷି ବିଭାଗର ତ ଅନେକ ଅଫିସର ମାନେ ଅଛନ୍ତି, ସେମାନେ ଆସିବେ, ତମର ଆପଣଙ୍କୁ ସହାୟତା କରିବେ, ଯୋଗାଯୋଗ ରଖିବାକୁ ପଡିବ। ଆମେ ଆପଣ ଏବେ ବର୍ତ୍ତମାନ ବିଲରେ ଅଛନ୍ତି କାମ କରୁଛନ୍ତି, ତଥାପି ମତେ ସମୟ ଦେଇଛନ୍ତି, ସେଥିଯୋଗୁଁ ଆକାଶବାଣୀ ବ୍ରହ୍ମ ବହୁତ ବହୁତ ଧନ୍ୟବାଦ। ହଁ ଆଜିର ବୈଠକଟା ବହୁତ ଭଲ ଲାଗିଲା।
2: ସେ ଅଞ୍ଚଳରେ ଜଣେ ଯୁବକ ଅଛି ସଫଳ ହିସାବରେ କହିଲେ, ମାନେ ଜୈବିକ ସାର ବିଷୟରେ ନେଇକି କହିଲେ, ଦଳେଇ ଆଜ୍ଞା ମଧ୍ୟ ସଫଳତା ହିସାବରେ ସିଏ ତାଙ୍କ
0: ଯେ କାଲିକି ସାବିତ୍ରୀ ଅମାବାସ୍ୟା ଅଛି, କଣ
2: ବୃଦ୍ଧି ବରା ବଜାର ବାହାରିଛି, ପରମ୍ପରା ଗୋଟେ ମାନେ ପର୍ବପର୍ବାଣି ପର୍ବଟା, ଆଉ ମା ମା ମାନଙ୍କର ପୂଜା ବିଧି, ଆଉ ସେଇଟା ଜିନିଷ ଆମେ ଛାଡ଼ିବା କି
0: ନାଇଁ କରିବା ନା ଆମେ, ଚାଲ ତମେ ହେଲେ ମୁଁ ହେଲେ ଯିବି ଫଳମୂଳ ଆଣିବି, ଆଉ କଣ ଟିକେ ଦେଖିବା ଲୁଗାପଟା ଟିକେ ଦେଖିବି ସବୁ ହେଇକି ଆସିବା।
2: ହଉ ହଉ
0: ହେଲା, ବୈଠକ ସାରିଦେବା। ହଁ
2: ହଉ ଚାଲ ଯିବା
0: ଯିବା।

0: ତ କହୁଛି ସୋଲାର ପ୍ୟାନେଲ ଲଗେଇବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
0: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ଆବେଦନ କରନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ ଏତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଲେ ଚିନ୍ତା ଯିବ।
0: ହଁ, ସେଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏତେବେଳେ ଯାଇ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିକି ପ୍ରଚାର କରୁଛୁ ଆକାଶବାଣୀ ତିରୁ, ଏଥିରେ ଶୁଣିବେ ସମାଚାର ସନ୍ଧ୍ୟା, ଶୁଣିପାରିବେ କିଛି ସମୟ ମଧ୍ୟରେ।

ହେରଲ୍ଡେନ୍ ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଚଗଲା ଚାନ୍ଦର କେତୋଟି ଗୀତ ଆକାଶବାଣୀ ବମ୍ପ ପ୍ରତି କାର୍ଯ୍ୟକ୍ରମରେ ଲେଖିକି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ ଶୁଣିବେ ହିନ୍ଦୀ ଓ ଇଂରାଜୀରେ ସମାଚାର ଶୁଣିପାରିବେ କିଛି ସମୟ ମଧ୍ୟରେ।